ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 6 ଦିନ 2026 ମସିହା ମେ ମାସର 27 ତାରିଖ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ପ୍ରକୃତ ଶିକ୍ଷା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ମନୁଷ୍ୟ ସମସ୍ତ ବାହ୍ୟ ସହାୟତାରୁ ବିମୁଖ ହୋଇ ନିଜ ଭିତରର ଅନନ୍ତ ସ୍ରୋତ ଆଡ଼କୁ ଅଗ୍ରସର ହୁଏ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: कार्यक्रम का लेखा जोखा 6 बजने में कुछ ही पल बाकी हैं। आप सुनेंगे समाचार।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟିଏ ଶୁଣନ୍ତୁ, ସୁବାସ ଦାସଙ୍କ କଣ୍ଠରୁ। ଗୀତ ରଚନା ପ୍ରସନ୍ନ କୁମାର ସାସମଲ।

0: ପ୍ରଚାର କଲୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 30ତମ ଭାଗ।
1: ଏପିସୋଡ୍ 30 3-0।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 30ତମ ଭାଗ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ପିତା ଆରୁଣୀଙ୍କର ଉପଦେଶ କ୍ରମେ ନଚିକେତା 12 ବର୍ଷ ବୟସରେ ଗୁରୁଙ୍କ ଆଶ୍ରମକୁ ଯାଇ ବିଦ୍ୟା ଅଧ୍ୟୟନ କଲେ। ସେଠାରେ ବ୍ୟାକରଣ ଆଦି 6 ଅଙ୍ଗ ସହିତ 4 ବେଦ ସମ୍ପୂର୍ଣ୍ଣ କରି 24 ବର୍ଷ ବୟସରେ ଘରକୁ ଫେରିଲେ। ସେ ମନେ ମନେ ବିଚାର କରିବାକୁ ଲାଗିଲେ ଯେ ତାଙ୍କର 4 ବେଦରେ

0: ପୂର୍ଣ୍ଣ ଜ୍ଞାନ ଆସିଯାଇଛି, ତାଙ୍କ ସହିତ ସମକକ୍ଷ ହେବା ପାଇଁ ଏ ଜଗତରେ କେହି ନାହିଁ ଏବଂ ସର୍ବୋପରି ବିଦ୍ୱାନ ଓ ବୁଦ୍ଧିମାନ ସେ ଅଟନ୍ତି। ଏପରି ବିଚାର କରିବା ଦ୍ୱାରା ତାଙ୍କ ମନରେ ଗର୍ବ ଆସିଗଲା, ଫଳରେ ବିନୟ ଭାବ ଛାଡ଼ି ନିଜ ପିତାଙ୍କୁ ପ୍ରଣାମ ନ କରି ଉଦ୍ଧତ ଭାବରେ ତାଙ୍କ ଆଗରେ ବସିଗଲେ। ଋଷି ଆରୁଣୀ ପୁତ୍ରଙ୍କର ଏହି ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଦେଖି ଜାଣିଗଲେ ଯେ ସେ ବେଦ ଅଧ୍ୟୟନ କରିଥିବାରୁ ମନରେ ଗର୍ବ ଅନୁଭବ କରୁଛନ୍ତି। ତଥାପି ଋଷି ଆରୁଣୀ ମନରେ କୌଣସି ପ୍ରକାର କ୍ରୋଧ ପ୍ରକାଶ ନ କରି କହିଲେ, ହେ ପୁତ୍ର, ତୁମେ ଏଭଳି କ'ଣ ବିଦ୍ୟା ପଢ଼ି ଆସିଛ ଯେ ନିଜକୁ ସମସ୍ତଙ୍କଠାରୁ ଅତି ବଡ଼ ପଣ୍ଡିତ ବୋଲି ବିବେଚନା କରୁଛ? ବିଦ୍ୟାର ସ୍ୱରୂପ ହେଲା ବିନୟ। ଅଭିମାନୀ ଲୋକଙ୍କର ହୃଦୟରୁ ସମସ୍ତ ଗୁଣ ଦୂର ହୋଇଯାଏ ଏବଂ ସମସ୍ତ ଦୋଷ ଆପେ ଆପେ ଆସିଯାଏ। ଯଦି ତୁମେ ନିଜ ଗୁରୁଙ୍କଠାରୁ ସମସ୍ତ ବିଦ୍ୟା ପ୍ରାପ୍ତି କରିଛ, ତାହେଲେ କହ ଯେ ଏଭଳି କ'ଣ ଗୋଟିଏ ବସ୍ତୁ ଅଛି ଯାହାକୁ ଶୁଣିଲେ ସମସ୍ତ ବସ୍ତୁକୁ ଶୁଣିହେବ? ସେ ଗୋଟିଏ ବସ୍ତୁକୁ ବିଚାର କଲେ ଅନ୍ୟ ସମସ୍ତ ବସ୍ତୁମାନଙ୍କର ବିଚାର ହୋଇଯିବ। ସେହି ଗୋଟିକର ଜ୍ଞାନରେ ଜଣାନଥିବା ସମସ୍ତ ବସ୍ତୁ ବିଷୟରେ ଜ୍ଞାନ ହୋଇଯିବ। ଆରୁଣୀଙ୍କର ଏଭଳି ପ୍ରଶ୍ନରେ ନଚିକେତାଙ୍କର ମନରେ ଯେଉଁ ଗର୍ବ ଥିଲା ଗର୍ବ ହୋଇଗଲା। ସେ ଭାବିଲେ ଯେ ଏମିତିକା କୌଣସି ଗୋଟିଏ ବସ୍ତୁ ବିଷୟରେ ତ ସେ ଜାଣନ୍ତି ନାହିଁ, ଏଭଳି ଅଭିମାନ କରିବା କେବଳ ମିଥ୍ୟା ଅଟେ। ସେ ଅନୁତାପ କରି ନମ୍ର ଓ ବିନୟର ସହିତ ପିତାଙ୍କ ପାଦ ତଳେ ପଡ଼ି କହିଲେ, ହେ ପିତା, ଯେଉଁ ଗୋଟିଏ ବସ୍ତୁର ଶ୍ରବଣ ବିଚାର ଏବଂ ଜ୍ଞାନ ଦ୍ୱାରା ସମସ୍ତ ବସ୍ତୁଗୁଡ଼ିକର ଶ୍ରବଣ ବିଚାର ଏବଂ ଜ୍ଞାନ ହୋଇଯାଉଛି, ସେ ବସ୍ତୁଟି ବିଷୟରେ ମୋତେ ଟିକିଏ ଉପଦେଶ ଦିଅନ୍ତୁ। ଋଷି ଆରୁଣୀ ପୁତ୍ରର ବିନୟ ଭାବ ଦେଖି କହିଲେ, ଏଇ ଯେଉଁ ଦୃଶ୍ୟମାନ ଜଗତ ତୁମେ ଦେଖୁଛ, ଏହାର ଉତ୍ପତ୍ତି ପୂର୍ବରୁ ଏକ ଅଦ୍ୱିତୀୟ ସତ୍ ବ୍ରହ୍ମ ହିଁ ଥିଲେ। ସେ ସଂକଳ୍ପ କଲେ କି ମୁଁ ଏକରୁ ଅନେକ ହେବି। ଏଭଳି ସଂକଳ୍ପ କରି ସେ ପ୍ରଥମେ ତେଜ ଉତ୍ପନ୍ନ କଲେ, ତାପରେ ଜଳ ଉତ୍ପନ୍ନ କଲେ ଏବଂ ଏହାପରେ ଅନ୍ନର ଉତ୍ପନ୍ନ କଲେ, ଆଉ ଏହି ତିନୋଟି ତତ୍ପରୁ ସମସ୍ତ ପଦାର୍ଥ ଉତ୍ପନ୍ନ କଲେ। ଜଗତରେ ଯେତେ ସବୁ ବସ୍ତୁ ଆମେ ଦେଖୁଛେ ସେଗୁଡ଼ିକ ଏହି ତେଜ, ଜଳ ଏବଂ ଅନ୍ନର ସମ୍ମିଶ୍ରଣରେ ହିଁ ସୃଷ୍ଟି ହୋଇଛନ୍ତି। ଅଗ୍ନିଶିଖାରେ ଯେଉଁ ଲାଲ, ଧଳା, ଶ୍ୟାମ ବର୍ଣ୍ଣ ରହିଛି, ସେଥିରେ ଲାଲ ହେଲା ତେଜ, ଧଳା ହେଲା ଜଳ ଏବଂ ଶ୍ୟାମ ବର୍ଣ୍ଣ ହେଲା ଅନ୍ନ ବା ପୃଥିବୀ। ଏହି ତତ୍ତ୍ୱ ମଧ୍ୟ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ବିଦ୍ୟୁତ୍ ମଧ୍ୟରେ ରହିଛି। ଯଦି ସୂର୍ଯ୍ୟ, ଚନ୍ଦ୍ରମା, ବିଦ୍ୟୁତ୍ ଭିତରୁ ତେଜ, ଜଳ ଏବଂ ପୃଥିବୀକୁ ଅନ୍ତର କରିଦିଆଯାଏ, ତାହେଲେ ଅଗ୍ନିର ଅଗ୍ନିପଣ, ସୂର୍ଯ୍ୟଙ୍କର ସୂର୍ଯ୍ୟପଣ ଏବଂ ବିଦ୍ୟୁତ୍ର ବିଦ୍ୟୁତ୍ପଣ କିଛି ବି ରହିବ ନାହିଁ। ଏହିଭଳି ସମସ୍ତ ବସ୍ତୁଙ୍କ ବିଷୟରେ ବୁଝିବାକୁ ହେବ। ଋଷି ଆରୁଣୀ ପୁଣି କହିଲେ, ଆମେ ଖାଉଥିବା ଅନ୍ନ ମଧ୍ୟ ତିନି ରୂପରେ ପରିଣତ ହୁଏ। ସ୍ଥୂଳ ଭାଗ ବିଷ୍ଠା ହୋଇଯାଉଛି, ମଧ୍ୟଭାଗ ମାଂସ ହେଉଛି ଏବଂ ସୂକ୍ଷ୍ମ ଭାଗ ମନରୂପ ହୋଇଯାଉଛି। ଏଭଳି ଜଳର ସ୍ଥୂଳ ଭାଗରୁ ମୂତ୍ର, ମଧ୍ୟଭାଗରୁ ରକ୍ତ ଏବଂ ସୂକ୍ଷ୍ମ ଭାଗରୁ ପ୍ରାଣ ହେଉଛି। ଘିଅ, ତେଲ ଆଦି ତେଜସ୍ୱ ପଦାର୍ଥର ସ୍ଥୂଳ ଭାଗରୁ ଅସ୍ଥି ହୁଏ, ମଧ୍ୟମ ଭାଗରୁ ମଜା ତିଆରି ହୁଏ ଏବଂ ସୂକ୍ଷ୍ମ ଭାଗ ବାଣୀ ରୂପେ ପ୍ରକାଶ ହୁଏ। ଏଣୁ ମନ ଅନ୍ନମୟ ଅଟେ, ପ୍ରାଣ ଜଳମୟ ଅଟେ ଏବଂ ବାକ୍ ଶକ୍ତି ତେଜମୟ ଅଟେ। ଯେଭଳି ଦହିକୁ ମନ୍ଥନ କଲେ ସେଥିରୁ ସୂକ୍ଷ୍ମ ସାରତତ୍ୱ ରୂପେ ଲହୁଣୀ ଉପରକୁ ଉଠି ଆସେ, ସେହିଭଳି ଏହି ଯେଉଁ ମନ, ପ୍ରାଣ ଏବଂ ବାକ୍ ଶକ୍ତି, ଏଗୁଡ଼ିକର ଉତ୍ପତ୍ତି ପାଇଁ ଯେଉଁ କାର୍ଯ୍ୟ, କାରଣ ଏବଂ ପରମ୍ପରା ରହିଛି, ଏହାର ମୂଳ ଉତ୍ସ ହେଲା ସେ ଏକ ହିଁ ବସ୍ତୁ ସତ୍ ବ୍ରହ୍ମ। ଏହା ଅଣୁଭଳି ଅତି ସୂକ୍ଷ୍ମ ଏବଂ ସମସ୍ତ ଜଗତର ଆତ୍ମାରୂପ ଅଟନ୍ତି। ଏହିଭଳି ସତ୍ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଯେତେବେଳେ ଋଷି ଆରୁଣୀ ଆତ୍ମାର ସ୍ୱରୂପ ସମ୍ପର୍କରେ ପୁତ୍ର ନଚିକେତାଙ୍କୁ ଜ୍ଞାନ ଉପଦେଶ ଦେଲେ, ସେତେବେଳେ ନଚିକେତାଙ୍କର ଅନ୍ତର୍ନିହିତ ଜ୍ଞାନ ଚକ୍ଷୁ ଖୋଲିଗଲା ଏବଂ ନିଜକୁ କୃତାର୍ଥ ମନେ କଲେ।
1: ଶୁଣିଲେ ଆଜିର ଅନୁଚିନ୍ତା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷବାସ କଥା।
2: ଆଜି ଆମେ ଚାଷବାସ କଥାରେ ଶୁଣିବା ସଜନା ଶାଗ ବିଷୟରେ। ସଜନା ଗଛକୁ ଗାଁରେ ଅନେକ ମୁଣ୍ଡି ଗଛ ବୋଲି କହନ୍ତି। ଏହାର ପତ୍ର, ଫୁଲ ଓ ଛୁଇଁ

ସବୁ ଖାଦ୍ୟ ଭାବେ ବ୍ୟବହାର ହୁଏ। ସଜନା ଶାଗରେ ଅନେକ ପୋଷକ ତତ୍ତ୍ୱ ଥାଏ। ଏଥିରେ ଭିଟାମିନ, ଲୋହ, କ୍ୟାଲସିୟମ ଓ ପ୍ରୋଟିନ ରହିଥାଏ। ତେଣୁ ଏହାକୁ ଖାଇଲେ ଶରୀର ସୁସ୍ଥ ରହେ। ସଜନା ଶାଗ ଚାଷ କରିବା ବହୁତ ସହଜ। ଏହି ଗଛ ଗରମ ଓ ମଧ୍ୟମ ଜଳବାୟୁରେ ଭଲ ବଢେ। ହାଲୁକା ଦୋଆଶ ମାଟି ସଜନା ଚାଷ ପାଇଁ ଭଲ ହୁଏ। ପ୍ରଥମେ ଜମିକୁ ଭଲ ଭାବେ ଚଷି କରି ଘାସ ଓ ଅବାଞ୍ଛିତ ଗଛକୁ ସଫା କରିବା ଦରକାର। ପରେ ଗୋବର ସାର ମିଶାଇ ଜମିକୁ ପ୍ରସ୍ତୁତ କରାଯାଏ। ସଜନା ଚାଷ ବିହନ ଓ ଡାଳ ଦୁଇ ପ୍ରକାରରେ କରାଯାଏ। ଭଲ ଗୁଣ

0: ନିୟମିତ ନିରା ଓ ଗୋଡ଼ା କାମ କରିବା ଉଚିତ। ସଜନା ଗଛରେ ଅଧିକ ପାଣି ଦରକାର ହୁଏନି, କିନ୍ତୁ ଖରାଦିନରେ ସମୟ ସମୟରେ ପାଣି ଦେଲେ ଭଲ ଫଳ ମିଳେ। ଜୈବିକ ସାର ବ୍ୟବହାର କଲେ ଗଛ ସୁସ୍ଥ ରହେ ଓ ଶାଗ ଭଲ ହୁଏ। ଗଛରେ ପୋକ ଲାଗିଲେ ନିମ ତେଲ କିମ୍ବା ଜୈବିକ ଔଷଧ ବ୍ୟବହାର କରିବା ଉଚିତ। ସଜନା ଶାଗ ଖୁବ୍ ଶୀଘ୍ର ବଢ଼େ। ଗଛର ପତ୍ରକୁ କାଟି ଶାଗ ଭାବେ ବିକ୍ରି କରାଯାଏ। ବଜାରରେ ସଜନା ଶାଗର ଭଲ ଦର ମିଳେ। ଏହି ଚାଷ କରି ଚାଷୀ ଭଲ ଲାଭ ପାଇପାରନ୍ତି। ଏହା ସହ ଘରେ ଖାଇବା ପାଇଁ ମଧ୍ୟ ପୌଷ୍ଟିକ ଶାଗ ମିଳେ। ସଜନା ଗଛ ପରିବେଶ ପାଇଁ ମଧ୍ୟ ଉପକାରୀ। ଏହା ଛାୟା ଦିଏ ଓ ପରିବେଶକୁ ସବୁଜ ରଖେ। ତେଣୁ ପ୍ରତ୍ୟେକ ଘର ଓ କ୍ଷେତ ପାଖରେ ସଜନା ଗଛ ଲଗାଇବା ଉଚିତ। ସଜନା ଶାଗକୁ ଘରେ ଭଜା, ଡାଲି, ଝୋଳ ଓ ବଡ଼ା ଭାବରେ ଖିଆଯାଏ। ଏହାର ଫୁଲ ଓ ଛୁଇଁ ମଧ୍ୟ ଖୁବ୍ ସ୍ୱାଦିଷ୍ଟ ହୁଏ। ଗ୍ରାମ ଅଞ୍ଚଳରେ ଅନେକ ପରିବାର ସଜନା ଗଛକୁ ନିଜ ଦୈନନ୍ଦିନ ଖାଦ୍ୟର ଅଂଶ କରିଛନ୍ତି। ଆଜିକାଲି ଜୈବିକ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ସଜନା ଶାଗକୁ ରାସାୟନିକ ସାର ଛାଡ଼ି ଜୈବିକ ପଦ୍ଧତିରେ ଚାଷ କରିହେବ। ଏହାର ଚାହିଦା ବଜାରରେ ବହୁତ ବଢ଼ୁଛି। ସହର ଅଞ୍ଚଳରେ ମଧ୍ୟ ସଜନା ଶାଗର ଭଲ ଦର ମିଳୁଛି। ସରକାର ମଧ୍ୟ ଚାଷୀମାନଙ୍କୁ ଉତ୍ସାହିତ କରୁଛନ୍ତି ଯେ ଅଧିକ ପୌଷ୍ଟିକ ଫସଲ ଚାଷ କରନ୍ତୁ। ସଜନା ଶାଗ ସେହିପରି ଗୋଟିଏ ପୌଷ୍ଟିକ ଫସଲ। ତେଣୁ ଆମେ ସମସ୍ତେ ସଜନା ଗଛ ଲଗାଇବା ଓ ଅନ୍ୟମାନଙ୍କୁ ମଧ୍ୟ ଏହି ଚାଷ କରିବାକୁ ପ୍ରେରଣା ଦେବା। ସଜନା ଶାଗକୁ ସୁପର ଫୁଡ୍ ବୋଲି ମଧ୍ୟ କୁହାଯାଏ, କାରଣ ଏଥିରେ ଭିଟାମିନ୍ ଏ ରହିଛି, ଯାହା ଆଖି ପାଇଁ ବହୁତ ଉପକାରୀ। ସଜନା ଗଛର ପତ୍ରକୁ ଶୁଖାଇ ଗୁଣ୍ଡ କରି ବ୍ୟବହାର କରାଯାଏ। ଏହି ଗୁଣ୍ଡକୁ ଡାଲିରେ ମଧ୍ୟ ବ୍ୟବହାର କରାଯାଏ। ଅନେକ ଲୋକ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଏହା ଖାଆନ୍ତି। କ୍ୟାଲସିୟମ ଥିବାରୁ ହାଡ଼ ମଧ୍ୟ ମଜବୁତ ରୁହେ। ଗ୍ରାମ ଅଞ୍ଚଳରେ ପ୍ରାୟ ପ୍ରତ୍ୟେକ ଘରେ ସଜନା ଗଛ ଦେଖିବାକୁ ମିଳେ। ଏହା କେବଳ ଶାଗ ନୁହେଁ, ଏକ ଔଷଧୀୟ ଗଛ ମଧ୍ୟ ଅଟେ। ସଜନା ଗଛ ଲଗାଇବା ପରେ ଅଧିକ ଯତ୍ନ ଦରକାର ହୁଏନି। ଏହା କମ୍ ପାଣିରେ ମଧ୍ୟ ବଞ୍ଚିଥାଏ। ତେଣୁ ଖରା ଅଞ୍ଚଳରେ ମଧ୍ୟ ଏହା ଭଲ ଚାଷ ହୁଏ। ଚାଷୀମାନେ ଏହାକୁ ମିଶ୍ରିତ ଚାଷ ଭାବରେ ମଧ୍ୟ କରିପାରନ୍ତି। ଧାନ ଚାଷ, ଡାଲି ଚାଷ କିମ୍ବା ପନିପରିବା ଚାଷ ସହ ସଜନା ଗଛ ଲଗାଇଲେ ଅଧିକ ଲାଭ ମିଳେ। ସଜନା ଶାଗ ବିକ୍ରି କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଆୟ କରିଛନ୍ତି। ଏହାର ଚାହିଦା ଦିନକୁ ଦିନ ବଢ଼ୁଛି। ଆମ ଓଡ଼ିଶାରେ ସଜନା ଶାଗ ଖାଇବାର ପୁରୁଣା ପ୍ରଥା ରହିଛି। ବିଶେଷ କରି ଗ୍ରାମ ଅଞ୍ଚଳରେ ଲୋକମାନେ ସଜନା ଶାଗ ଭଜା, ସଜନା ଶାଗ ଡାଲି ଓ ସଜନା ଶାଗ ତରକାରୀ ମଧ୍ୟ କରି ଖାଆନ୍ତି। ଏହା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ବହୁତ ଉପକାରୀ ଅଟେ। ତେଣୁ ଆମେ ସମସ୍ତେ ଘର ପାଖରେ ଅତି କମ୍ରେ ଗୋଟିଏ ଗୋଟିଏ ସଜନା ଗଛ ଲଗାଇବା ଉଚିତ। ଏହା ଆମ ସ୍ୱାସ୍ଥ୍ୟ, ପରିବେଶ ଓ ଆର୍ଥିକ ଉନ୍ନତି ପାଇଁ ଭଲ ଅଟେ।
1: ପ୍ରଚାର କଲୁ ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବେ ଡିଡାଇ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ତ୍ରିନାଥ ଚାଲାଣ ଏବଂ ସାଥୀ।
2: ଡିଡୋଇ ସମ୍ପ୍ରଦାୟର ଭାଇ ଭଉଣୀମାନେ ମାଲକାନଗିରି ଜିଲ୍ଲାର କୁଡ଼ମୁଲୁଗୁମା ଓ ଖଇରପୁଟ ବ୍ଲକର କେତେକ ଅଞ୍ଚଳରେ ବସବାସ କରି ରହିଆସୁଛନ୍ତି। ଏମାନେ ଆଦିମ ଅଧିବାସୀ। ଏମାନେ ବର୍ଷରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରନ୍ତି ଏବଂ ଏମାନଙ୍କର ପର୍ବପର୍ବାଣୀ ସହିତ ନାଚ ଗୀତର ସମ୍ପର୍କ ଅଭେଦ। ପ୍ରତି ମୁହୂର୍ତ୍ତରେ ଏମାନେ ନାଚନ୍ତି ଏବଂ ଗୀତ ଗାଆନ୍ତି। ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଡିଡୋଇ ଭାଇ ଭଉଣୀମାନଙ୍କର ଗୁବ୍ରିକ୍ସା ବା ଓଷା ପର୍ବ ବେଳର ଗୀତ। ତାକୁ ସେମାନେ କହନ୍ତି ଓଷାର କେ ପାଣ୍ଡେନେ ଅସ୍ମାର। ଏହି ଗୀତଟିକୁ ସେମାନେ ତାଙ୍କର ଓଷା ପର୍ବ ସମୟରେ ଗାଇଥାନ୍ତି। ଓଷା ପର୍ବ ସମୟରେ ସେମାନେ ବିଭିନ୍ନ ଜିନିଷ ନୂଆ କରି ଖାଆନ୍ତି। ଯେତେବେଳେ ଅନ୍ୟମାନେ ଗୀତ ଗାଉଥାନ୍ତି ସେତେବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ହାଣ୍ଡି ଉପରେ କୁଲାଟିଏ ଓଲଟା ଭାବରେ ରଖିଥାଏ। କୁଲା ଉପରେ ଧନୁଟିଏକୁ ଢେରା ଦିଆଯାଇଥାଏ। ଧନୁ ଉପରେ ଜଣେ ଗୋଟିଏ କାଠିକି ଘଷେ, ସେଥିରୁ ଗୋଟିଏ ବିଚିତ୍ର ଶବ୍ଦ ବାହାରେ ଏବଂ ଅନ୍ୟ ଜଣେ ଧନୁର ଗୁଣଟିକୁ ଟାଣୁଥାଏ। ଗୀତ ଚାଲିଥାଏ, ତା ସାଙ୍ଗରେ ଧନୁରେ ତାଳ ପଡ଼ୁଥାଏ ଢୁମ୍ ଢୁମ୍ ଢୁମ୍ ଢୁମ୍ ହୋଇ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ଗୁବ୍ରିକ୍ସା ଓସାର୍କେ ପାଣ୍ଡେନେ ଅସ୍ମାର। ପରିବେଷଣ କରିଛନ୍ତି ଆଣେ ଏବଂ ସାଥୀ।

ଏଥର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଡିଡୋଇ ଭାଇ ଭଉଣୀମାନଙ୍କର ଗୋଟିଏ ଶ୍ରମ ସଙ୍ଗୀତ। ଜମିରେ ଯେତେବେଳେ କାମ ଚାଲିଥାଏ କିମ୍ବା ଅନ୍ୟାନ୍ୟ କାମ ଯେତେବେଳେ ଚାଲେ ସେତେବେଳେ ଉଭୟ ଡିଡୋଇ ପୁରୁଷ ଏବଂ ସ୍ତ୍ରୀମାନେ କାମ କରୁଥାନ୍ତି। କାମ କରି କରି ଯେତେବେଳେ ହାଲିଆ ଲାଗେ ସେତେବେଳେ ଆରମ୍ଭ ହୁଏ ଗୀତ। ଏ ଗୀତଟି ହାସ୍ୟରସ ସୃଷ୍ଟି କରିବା ପାଇଁ ପ୍ରକୃତରେ ଉଦ୍ଦିଷ୍ଟ। ଏ ଗୀତଟିକୁ ସେମାନେ ତାଙ୍କ ଭାଷାରେ କହନ୍ତି ବାତିରିଆନି ଅସ୍ମାର ବା କାମ ବେଳେ ଗାଇବା ଗୀତ। ଏ ଗୀତଟିରେ ସେମାନେ ଘୁଷୁରୀର ରୂପ ବର୍ଣ୍ଣନା କରୁଛନ୍ତି। ହାସ୍ୟରସ ସୃଷ୍ଟି ପାଇଁ ଗୀତରେ ସେମାନେ କହନ୍ତି ଘୁଷୁରୀର ମୁଣ୍ଡ ହାଣ୍ଡି ପରି ତା କାନ କୁଲା ପରି ଲାଞ୍ଜ ଛାଞ୍ଚୁଣୀ ପରି ଏବଂ ଗୋଡ଼ ମୁଷଳ ପରି। ଏସବୁ ବର୍ଣ୍ଣନା ଯେତେବେଳେ ଗୀତରେ ହୁଏ ସେତେବେଳେ ସେମାନେ କାମ କରୁଥାନ୍ତି, ଗୀତ ଗାଉଥାନ୍ତି ଏବଂ ହସୁଥାନ୍ତି। ହସୁ ହସୁ କାମ କେତେବେଳେ ସରିଯାଏ ସେ କଥା ଜଣାପଡ଼େନି। ତେବେ ବର୍ତ୍ତମାନ ଏହି ମର୍ମର ଗୋଟିଏ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ତ୍ରିନାଥ ଚଲାଣ ଏବଂ ସାଥୀ।

0: ଏଥର ଆସନ୍ତୁ ଶୁଣିବା ଡିଡୋଇ ଭାଇ ଭଉଣୀମାନଙ୍କର କନ୍ୟା ବିଦା ସମୟର ଗୀତ। ବାହାଘର ହେବା ପୂର୍ବରୁ କନ୍ୟାକୁ ତା ଘରୁ ବରପକ୍ଷର ଲୋକମାନେ ପାଛୋଟି ଆଣନ୍ତି ନିଜ ଗାଁକୁ।
1: ଶୁଣିଲେ ଦେଶବାସର କାର୍ଯ୍ୟକ୍ରମ ରିଞ୍ଜଳି ଆକାଶବାଣୀ ଜୟପୁର। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଦ୍ୱିପଦ କଥା ବିଭିନ୍ନ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଏବଂ ତା'ର ବିକ୍ରୟବଟା ସମ୍ପର୍କରେ ସାକ୍ଷାତକାର ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ପରେ ରହିଛି ଆମରି ସ୍ୱାସ୍ଥ୍ୟ ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷାପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାର

0: ସଂସ୍ଥା କାର୍ଯ୍ୟାଳୟ ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1 ଆରମ୍ଭ ହେବ। ଜୁନ୍ 12 ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ 1 ଅକ୍ଟୋବର 31 ପର୍ଯ୍ୟନ୍ତ ସମସ୍ତ ଡିଭିଜନ ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 15 ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଛି। ଏହାକୁ ଗଣ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରକୁ ସର୍ବଦା ସଫାସୁତୁରା ରଖିବାକୁ ସାମୁହିକ ଶପଥ ପାଠ କରିଥିଲେ। ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଆସନ୍ତା 3 ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର ଗୁରୁଜ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜମୋଡିୟମ 4 ଯଥା ପ୍ଲାଜମୋଡିୟମ ଫାଲ୍ସିପେରମ୍, ପ୍ଲାଜମୋଡିୟମ ଭାଇଭାକ୍ସ, ପ୍ଲାଜମୋଡିୟମ ଓଭେଲ ଓ ପ୍ଲାଜମୋଡିୟମ ମ୍ୟାଲେରି। ମାଇ ଏନଫୋଲିସ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ

0: ଚାରି ପ୍ରକାର ଯଥା ପ୍ଲାଜମୋଡିୟମ୍ ଫାଲ୍ସିପେରମ୍, ପ୍ଲାଜମୋଡିୟମ୍ ଭାଇଭାକ୍ସ, ପ୍ଲାଜମୋଡିୟମ୍ ଓଭେଲ୍ ଓ ପ୍ଲାଜମୋଡିୟମ୍ ମେଲେରି। ମାଇ ଏନଫୋଲିସ୍ ମଶା ମେଲେରିଆ ଆକ୍ରାନ୍ତ ରୋଗୀକୁ କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ମେଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ୍ ଫାଲ୍ସିପେରମ୍ ଓ ପ୍ଲାଜମୋଡିୟମ୍ ଭାଇଭାକ୍ସ ଦ୍ୱାରା ହୋଇଥାଏ। ପ୍ଲାଜମୋଡିୟମ୍ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମେଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଫାଲ୍ସିପେରମ୍ ମେଲେରିଆର ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ। କାଶ ଓ ସାମାନ୍ୟ ତରଳ ଝାଡ଼ା କେତେ କ୍ଷେତ୍ରରେ ଦେଖାଯାଇଥାଏ। ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ। ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ, ଯକୃତ ଓ ପ୍ଲିହା ବଢ଼ିପାରେ, ରକ୍ତହୀନତା ଶୀଘ୍ର ହୋଇଥାଏ। ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ, ଯକୃତ, ବୃକକ୍, ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ। ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ। ଏପରି ଅନ୍ୟ 3 ପ୍ରକାର ମ୍ୟାଲେରିଆରେ ହୋଇନଥାଏ। ରକ୍ତ ସଞ୍ଚାଳନ ଠିକ୍ ନ ହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ। ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସ୍ୱାଭାବିକ ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନ ଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି। ଗର୍ଭବତୀ ମା'ମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ, ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା, ପୋତି, ପାଣି ଜମିବାକୁ ନ ଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ, ସଡ଼େଇ, ପ୍ଲାଷ୍ଟିକ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶା ବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

ବ୍ୟବସ୍ଥା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମସିହା ମଇ 26 ତାରିଖ ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ୍ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୈତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲା ଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର

କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ଣ୍ଣାଳୀରେ ଶୁଣିବେ ବିବିଧା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମିଷ୍ଟିନ୍ ଗ୍ଲାମ ଇଣ୍ଡିଆ ବିଜୟିନୀ ନିହାରିକା ସୁନିଧି ଜେନାଙ୍କ ସହ ସାକ୍ଷାତକାର। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ବାଲି ଘରରୁ ଆରମ୍ଭ ହୋଇଥିବା ଜୀବନ ଧୀରେ ଧୀରେ ବିଶ୍ୱାସର ପକ୍କା ଘର ଖୋଜିଥାଏ, କାରଣ ମଣିଷକୁ ଘର ନୁହେଁ ଭଲ ପାଇବା ଓ ଭରସା ଆଶ୍ରୟ ଦେଇଥାଏ।
1: ବାଲି ଘର ବନାଇବା ସହଜ, କିନ୍ତୁ ବିଶ୍ୱାସର ଘର ତିଆରି କରିବାକୁ ବିଶ୍ୱାସ, ଧୈର୍ଯ୍ୟ ଏବଂ ନିଷ୍ଠାର ଆବଶ୍ୟକ ଥାଏ।
0: ବାଲି ଘର ତ ଗୋଟେ ତରଙ୍ଗରେ ଭାଙ୍ଗିଯାଏ, କିନ୍ତୁ ଭରସାରେ ତିଆରି ଘର ହଜାର ଝଡ଼ ଆସିଲେ ମଧ୍ୟ ଭାଙ୍ଗେନି।
1: ବାଲି ଘର ଭଳି କିଛି ସମ୍ପର୍କ ଥାଏ, ଦେଖିବାକୁ ସୁନ୍ଦର କିନ୍ତୁ ଅଳ୍ପ ପବନରେ ଭାଙ୍ଗିଯାଏ।
0: ସବୁଠି ଲୋକେ ପକ୍କା ଘର ଖୋଜନ୍ତି, କିନ୍ତୁ ଜୀବନର ଶାନ୍ତି ମିଳେ ସେଇଠି ଯେଉଁଠି ବିଶ୍ୱାସ ଥାଏ। ବାଲି ଘରରୁ ଆରମ୍ଭ ହୋଇ ବିଶ୍ୱାସର ପକ୍କା ଘର ପର୍ଯ୍ୟନ୍ତ ଯାତ୍ରା ସହଜ ନୁହେଁ, କିନ୍ତୁ ଏହି ଯାତ୍ରା ମଣିଷକୁ ଶକ୍ତ କରେ। ଏହି ଯାତ୍ରା ସହିତ ଆଜିର ବିବିଧର ଯାତ୍ରାରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ।
0: ମୁଁ ସସ୍ମିତା। ନମସ୍କାର।

0: ବାଲିଘରରୁ ଆରମ୍ଭ ହୋଇଥିବା ସ୍ୱପ୍ନ ଆଜି ବିଶ୍ୱାସର ପକ୍କା ଘରର ରୂପ ନେଇଛି। ହଁ, ଛୋଟ ଜାଗା, ଛୋଟ ପରିଚୟ, କିନ୍ତୁ ଆଖିରେ ଅସୀମ ସ୍ୱପ୍ନ ଆମର ଆଜିର ଅତିଥିଙ୍କର। ବିଜୟର ମୁକୁଟ କେବଳ ତାଙ୍କ ମୁଣ୍ଡରେ ନୁହେଁ, ତାଙ୍କ ଆତ୍ମବିଶ୍ୱାସରେ ମଧ୍ୟ ଚମକୁଛି। ଏହା କେବଳ ଗୋଟିଏ ଝିଅର ବିଜୟ ନୁହେଁ, ଏହା ହେଉଛି ବିଶ୍ୱାସର ବିଜୟ।
1: ଆଜିର ଅତିଥି ନିଜ ପରିଶ୍ରମ, ସାହସ ଏବଂ ଆତ୍ମବିଶ୍ୱାସରେ ନିଜର ସ୍ୱପ୍ନକୁ ପକ୍କା କରିପାରିଛନ୍ତି।
0: ସେ କେବଳ ମୁକୁଟ ଜିତି ନାହାନ୍ତି, ସେ ଜିତିଛନ୍ତି ହଜାର ହୃଦୟର ଭଲ ପାଇବା, ଏବଂ ପ୍ରମାଣ କରିଦେଇଛନ୍ତି ଯେ ସ୍ୱପ୍ନ ଯଦି ବଡ଼ ହୁଏ ତେବେ ଗାଁ କେବେ ବାଧା ହୁଏନି।
1: ହଁ, ଆମର ଆଜିର ଅତିଥି ହେଲେ ଗ୍ଲାମ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ମିସ୍ ଟିନ୍ ଅଫ୍ ଗ୍ଲାମ ଇଣ୍ଡିଆର ବିଜୟିନୀ ନିହାରିକା ସୁନିଧି ଜେନା। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ପୁଣି ସ୍ୱାଗତ କରୁଛି ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ଥ୍ୟାଙ୍କ ୟୁ।
2: ଆମେ ଆଗକୁ କଥା ହବୁ ଆପଣଙ୍କ ସହିତ, କିନ୍ତୁ ପ୍ରଥମେ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
3: ଥ୍ୟାଙ୍କ ୟୁ।
2: ତେବେ ଏବେ ନିକଟରେ ବହୁତ ଚର୍ଚ୍ଚାର ପରିସରରେ ଅଛନ୍ତି ଆପଣ, ତେବେ ଏଇ ଯୋଉ ଗ୍ଲାମର ଦୁନିଆକୁ ଆସିଛନ୍ତି, ମଡେଲିଂ ଦୁନିଆକୁ ଆସିଛନ୍ତି, ଏବେ କଣ ଟାଇଟଲଟା ପାଇଛନ୍ତି?
3: ମୁଁ ଏବେ ପ୍ରିଟିନ୍ କ୍ୟାଟେଗୋରିରେ ୱିନର ହେଇଛି ଗ୍ଲାମ ମିସ୍ ଆଣ୍ଡ ମିଷ୍ଟ୍ରେସ୍ ଇଣ୍ଡିଆରେ। ମୁଁ ପ୍ରିଟିନ୍ କ୍ୟାଟେଗୋରିରେ ପ୍ରଥମ ସ୍ଥାନ ଅଧିକାର କରି ୱିନର ହେଇଛି। ସେଠି ମତେ ତନିଷ୍କ ତରଫରୁ ଗୋଟେ ଡାଇମଣ୍ଡ ରିଙ୍ଗ, କ୍ରାଉନ୍ ତଥା ଗିଫ୍ଟ ହେମ୍ପର ସହିତ ମତେ ସମ୍ମାନିତ କରିଛନ୍ତି।

0: ଆଜ୍ଞା,
1: କେମିତି ଜାଣିବାକୁ ପାଇଲ କି ଯେ ଏମିତି ଗୋଟେ ଇଭେଣ୍ଟ ହେବାକୁ ଯାଉଛି ବୋଲି?
0: ମୋ ମେଣ୍ଟର ମାନେ ଆୟୁଷ ସାର୍, ମୁଁ ଯେତେବେଳେ ସୁପର ଗ୍ଲାମରେ ଅଡିସନ ଦେଇଥିଲି ମୁଁ ସେଇଠି ପ୍ରଥମ ସ୍ଥାନ ଅଧିକାର କରିଥିଲି। ସେଇଠି ମୋତେ ଆୟୁଷ ସାର୍ ଦେଖିଥିଲେ, ଆୟୁଷ ବେହେରା। ସେ ମୋତେ ଏଇ ଯୋଉ ଇଭେଣ୍ଟର ସବୁ କହିଥିଲେ, ମାନେ ତୁ ଯଦି ଯାଉଛୁ ତ ତୋ ଫ୍ୟୁଚର ପାଇଁ ଏଇଟା ଗୋଟେ ବ୍ରାଇଟ ମାନେ କିଛି ବ୍ରାଇଟ କରିପାରିବ ତୋ ଫ୍ୟୁଚର କୁ, ତ ତୁ ଯା। ତ ମୋତେ ଆୟୁଷ ସାର୍ ହିଁ ଏନକରେଜ କରିଛନ୍ତି ସେଇଠି ଯିବା ପାଇଁ।
1: ତେବେ ଏବେ ବୟସ କେତେ ହେବ ଆପଣଙ୍କର?
0: ଏବେ ମୋତେ 12 ଇୟର୍ସ ହବ।
1: ତେବେ ଏତେ କମ ବୟସରୁ ଆପଣ ମଡେଲିଂ ଦୁନିଆକୁ ଆସିଲେ, ତ ପିଲାବେଳଠୁ କ'ଣ ଇଚ୍ଛା ଥିଲା ନା କେମିତି ଏଇ ଲାଇନକୁ ଆସିଲେ?
0: ମୋ ଡାଡି ଆଉ ମମିଙ୍କର ବହୁତ ଇଚ୍ଛା ଥିଲା ମୁଁ ମଡେଲିଂ ଲାଇନକୁ ଆସେ, ଆଉ ମୋର ବି ବହୁତ ଇଚ୍ଛା ଥିଲା ମୁଁ ଆକ୍ଟିଂ କରେ, ମଡେଲିଂ କରେ, ଡ୍ୟାନ୍ସ କରେ। ଆଉ ମୋର ଏମ୍ ହଉଛି ମୁଁ ମଡେଲ ହୁଏ, ଆଉ ଆକ୍ଟିଂ କରେ, ଆଉ ମୁଁ ସୋସିଆଲ ସର୍ଭିସ କରେ, ମୁଁ ଯୋଉ ଗରିବ ମାନଙ୍କୁ କିଛି ଦାନ କରେ, ଏବେ ବି କରେ ମୁଁ।
1: ଏତେ ସାରା କାମ କରୁଛୁ ଏତେ କମ ବୟସରୁ?
0: ଆଜ୍ଞା,
1: ତେବେ ଏବେ ଘର ପରିବାର ବିଷୟରେ କଥା ହେବା, ଘରେ କିଏ କିଏ ଅଛନ୍ତି?
0: ଘରେ ମୋ ମାମା, ବାବା, ଦାଦା, ଜେଜେମା, ପିଇସି ଆଉ ଭାଇ ଅଛନ୍ତି।
1: ବାବା ମାମା କଣ କରନ୍ତି?
0: ମୋ ବାବା ବିଜନେସମ୍ୟାନ ଆଉ ମାମା ହଉଛନ୍ତି ହେଲ୍ଥ ୱାର୍କର।
1: ଏ ଲାଇନକୁ ଆସିବା ଏତେ ସହଜ ଥିଲା କି?
0: ହଁ, ମଝିରେ ମଝିରେ ଟିକେ କଷ୍ଟ ଆସିଛି, କିନ୍ତୁ ମାମା ଆଉ ବାବା ତାକୁ ହ୍ୟାଣ୍ଡେଲ କରିଦେଇଛନ୍ତି।

0: ବିହାରିକା ସୁନିଧି ଜେନା, ଏଇ ନାଁଟାରେ ଏବେ କଣ ପରିବର୍ତ୍ତନ କିଛି ହେଇଛି ବୋଲି ଭାବୁଛନ୍ତି କି ଆପଣ ଏଇ ଟାଇଟଲ ଜିତିବା ପରେ?
1: ଆଜ୍ଞା,
0: ଏବେ କଣ ଫିଲ୍ ହଉଛି?
1: ମତେ ବହୁତ ଗ୍ରେଟଫୁଲ ଫିଲ୍ ହଉଛି ଏଇ ଟାଇଟଲ ଜିତିବା ପରେ, ଆଉ ମୋ ନାଁ ସାମ୍ନାରେ ମଡେଲ ନିହାରିକା ସୁନିଧି ଜେନା ବୋଲି ଲାଗି ଯାଇଛି।
0: ଏହି ଟାଇଟଲ ଜିତିବା ପରେ ନିଜକୁ କେତେ ପ୍ରାଉଡ ଫିଲ୍ କରୁଛନ୍ତି?
1: ହାର୍ଟଲି ବହୁତ ପ୍ରାଉଡ ଫିଲ୍ କରୁଛି, ମାନେ ମୁଁ ଏତେ ଖୁସି ଅଛି ମୁଁ ତାହା ୱାର୍ଲଡରେ।

0: ଏବେ କ'ଣ ପଢୁଛନ୍ତି ଆପଣ?
1: ମୁଁ ଏବେ 8th standard ରେ ପଢୁଛି ଆଉ ମୁଁ ଜଣେ ଓଡ଼ିଶୀ ଡ୍ୟାନ୍ସର।
0: ଯେତେବେଳେ ଆପଣ ଏଇ ଇଭେଣ୍ଟକୁ ଗଲେ ସେତେବେଳକୁ ଆପଣଙ୍କର ଆନୁଆଲ ଏକ୍ସାମ ସରି ଯାଇଥିବ।
1: ଆଜ୍ଞା।
0: ସରିଲା ପରେ ଯାଇଥିଲେ, ଯଦି ମନେକର ଏକ୍ସାମ ଟାଇମରେ ଯଦି କମ୍ପିଟିସନ ହେଇଥାନ୍ତା, ଆପଣଙ୍କୁ ଏଇ ଇଭେଣ୍ଟରେ ପାର୍ଟିସିପେଟ କରିବା ପାଇଁ ଅପରଚ୍ୟୁନିଟି ମିଳିଥାନ୍ତା, ତାହେଲେ ଆପଣ କ'ଣ କରିଥାନ୍ତେ?
1: ମ୍ୟାମ ଫାର୍ଷ୍ଟ କଥା ତ ହେଲା ଆମ ପ୍ରିନ୍ସିପାଲ ସାର୍ ବହୁତ ଭଲ, ତ ତାଙ୍କୁ ମୁଁ କହିକି ଫାର୍ଷ୍ଟ ଇଭେଣ୍ଟଟା ମୁଁ ପାର୍ଟିସିପେଟ କରିଥାନ୍ତି, ତାପରେ ଯାହା ଏକ୍ସାମ ପେଣ୍ଡିଂ ଥିଲା ତା ପାଇଁ ମୁଁ ପ୍ରିପେୟାର ହେଇକି ଏକ୍ସାମଟା ଦେଇଥାନ୍ତି।
0: ପଢାପଢି କେମିତି କରନ୍ତି?
1: ପଢାପଢି ଭଲ ହୁଏ ମୋର, ସାର୍ ମ୍ୟାମ ମାନେ ବି ବହୁତ ଖୁସି ହୁଅନ୍ତି, କୋପରେଟ କରନ୍ତି, ଆଉ ପ୍ରିନ୍ସିପାଲ ସାର୍ ବି ବହୁତ କୋପରେଟ କରନ୍ତି।
0: ଏବେ ଆପଣ ଯୋଉ ଏଇ ଇଭେଣ୍ଟରେ ପାର୍ଟିସିପେଟ କରିଥିଲେ ଏବଂ ୱିନ୍ କରିଛନ୍ତି, ଆଗରୁ ଅନ୍ୟ କୋଉଥିରେ ପାର୍ଟିସିପେଟ କରିଥିଲେ ନା ଏଇଟା ଆପଣଙ୍କର ପ୍ରଥମ ଆଟେମ୍ପ୍ଟ?
1: ଆଜ୍ଞା, ୟା ଆଗରୁ କଳିଙ୍ଗ କଳାକେନ୍ଦ୍ର ଭୁବନେଶ୍ୱରରେ ପାର୍ଟିସିପେଟ କରିଥିଲି, ସେଇଠି ବି ପ୍ରଥମ ସ୍ଥାନ ଅଧିକାର କରିଥିଲି, ଆଉ ଜୟପୁରର ସୁପର ଗ୍ଲାମରେ ପାର୍ଟିସିପେଟ।

0: ତେବେ ଏବେ ଆମେ ଇଭେଣ୍ଟ ବିଷୟରେ କଥା ହେବା, କେମିତି ଗଲେ, କେତେ ଦିନର ଏଇଟା ଯାତ୍ରା ରହିଲା, କୋଉ କୋଉ
1: ଆଜ୍ଞା,
0: ରାଉଣ୍ଡ ହେଇଥିଲା?
1: ଆମେ 14ରେ ବାହାରିଥିଲୁ କୋରାପୁଟରୁ ଯିବା ପାଇଁ, ସେଇଠି ଯାଇ

0: କି ଫାର୍ଷ୍ଟ ସପିଂ ବଗେରା କଲୁ, ତାପରେ ଆମର ଗ୍ରୁମିଂ କ୍ଲାସ୍ ଷ୍ଟାର୍ଟ ହେଲା। ତାପରେ 16ରେ ଆମର ହେଇଥିଲା କେଟି ଗ୍ଲୋବାଲ ସ୍କୁଲରେ କମ୍ପିଟିସନ, ସେଇଠି ଥିଲା ଇଣ୍ଟ୍ରୋଡକ୍ସନ ରାଉଣ୍ଡ, ଟ୍ୟାଲେଣ୍ଟ ରାଉଣ୍ଡ, ତାପରେ ଆମର ପୋର୍ଟଫୋଲିଓ ସୁଟ୍, ପର୍ସନାଲ ଇଣ୍ଟରଭ୍ୟୁ, ଆଉ ସେମାନେ ଆମକୁ ଗୋଟେ ଗ୍ରୁମିଂ କ୍ଲାସ୍ ପ୍ରୋଭାଇଡ୍ କରିଥିଲେ। ତାପରେ ଆମର 17ରେ ହେଇଥିଲା ସକାଳେ ଗ୍ରୁମିଂ କ୍ଲାସ୍, ଆଉ ତାପରେ ରାତିରେ ହେଇଥିଲା ଆମର ଶୋ। 16ରେ ହେଇଥିଲା ଟ୍ୟାଲେଣ୍ଟ ରାଉଣ୍ଡ, ଇଣ୍ଟ୍ରୋଡକ୍ସନ, ପର୍ସନାଲ ଇଣ୍ଟରଭ୍ୟୁ, ପୋର୍ଟଫୋଲିଓ ଆଉ ଗ୍ରୁମିଂ କ୍ଲାସ୍।
1: ତେବେ ଏଇ ସବୁ ରାଉଣ୍ଡ ଭିତରେ କେଉଁ ରାଉଣ୍ଡଟା ଆପଣଙ୍କୁ ଟଫ୍ ଲାଗିଲା?
0: ଟଫ୍ ଥିଲା ଟ୍ୟାଲେଣ୍ଟ ଆଉ ଇଣ୍ଟ୍ରୋଡକ୍ସନ ରାଉଣ୍ଡ, କାହିଁକି ନା ସେଇଟା ଫାର୍ଷ୍ଟ ରାଉଣ୍ଡ ଥିଲା, ଟିକେ ନର୍ଭସ ତ ଫିଲ୍ ହଉଥିଲା, କିନ୍ତୁ ଭଗବାନଙ୍କୁ ଡାକିକି ମୁଁ କନଫିଡେନ୍ସର ସହିତ ସେଇ ରାଉଣ୍ଡକୁ ସମ୍ଭାଳିଲି।

0: ଟ୍ୟାଲେଣ୍ଟ ରାଉଣ୍ଡରେ କ'ଣ କରିଥିଲେ?
1: ଟ୍ୟାଲେଣ୍ଟ ରାଉଣ୍ଡରେ ମୁଁ ଓଡ଼ିଶୀ ଡ୍ୟାନ୍ସ କରିଥିଲି, ଗଙ୍ଗା ତରଙ୍ଗ।
0: ବହୁତ ବଢ଼ିଆ। ସେମାନେ ଓଡ଼ିଶୀ ଦେଖିକି ଆପଣଙ୍କର କିଛି କହିଲେ?
1: ଆଜ୍ଞା, ସେମାନେ ଜଣେ ଅଛନ୍ତି ଲିଓନ ସାର୍ ବୋଲି, ସେ ବହୁତ କମ୍ପ୍ଲିମେଣ୍ଟ ଦେଇଥିଲେ, ଆଉ ସନ୍ତୋଷିନୀ ମ୍ୟାମ୍ ବି କମ୍ପ୍ଲିମେଣ୍ଟ ଦେଇଥିଲେ।
0: ତେବେ କମ୍ପିଟିସନରେ ସବୁଠାରୁ ଚ୍ୟାଲେଞ୍ଜିଂ ପାର୍ଟ କ'ଣ ଥିଲା ଆପଣଙ୍କ ପାଇଁ?
1: ଚ୍ୟାଲେଞ୍ଜିଂ ପାର୍ଟ ଥିଲା ମୋର ଗାଉନ୍ ରାଉଣ୍ଡ। ମୁଁ ଗାଉନ୍ ରାଉଣ୍ଡରେ ସ୍ଲିପ୍ କରିଯାଇଥିଲି।
0: ଷ୍ଟେଜରେ ଆପଣ ସ୍ଲିପ୍ କରିଗଲେ?
1: ଆଜ୍ଞା।
0: ତାପରେ କେମିତି ମ୍ୟାନେଜ୍ କଲେ?
1: ଅଡିଏନ୍ସ ଜାଣିପାରିଲେନି, ମୁଁ ଜଷ୍ଟ ଗାଉନ୍ଟା ହିଲ୍ ପାଖରେ ଲାଗି ଯାଇଥିଲା, ମୁଁ ବେଶୀ ପଡ଼ିନି, ବସ୍ ଟିକେ ସ୍ଲିପ୍ କରିଯାଇଥିଲି। ତାପରେ କନଫିଡେନ୍ସ ସହିତ ମାନେ ଉଠିକି ପରଫେକ୍ଟଲି ୱାକ୍ କରିକି ଆସିଲି।
0: କନଫିଡେନ୍ସ ଟା ବିଲ୍ଡ କରିବା ପାଇଁ, ନିଜ ଭିତରେ କନଫିଡେନ୍ସ ଆଣିବା ପାଇଁ କଣ କରିବାକୁ ପଡେ? ଯେମିତି ଆପଣ କହିଲେ ଆପଣଙ୍କ ସହିତ ଗୋଟେ ଇନସିଡେଣ୍ଟ ହଉ ହଉ ରହିଗଲା, ଏମିତି ଯେତେବେଳେ ମଡେଲିଂ ମାନେ କରନ୍ତି କିମ୍ବା କୌଣସି ଆମେ ଇଭେଣ୍ଟରେ ଯାଉ, ହଠାତ୍ କିଛି ବି ହେଇପାରେ, ତ ସେତେବେଳେ ନିଜକୁ କନଫିଡେଣ୍ଟ ଆମକୁ ରଖିବାକୁ ପଡିବ। ତ ସେ ଆପଣଙ୍କ ପାଖରେ ବି ତ ସେ କନଫିଡେନ୍ସ ନିହାତି ଭାବରେ ଅଛି, ତ ଏଇ କନଫିଡେନ୍ସ ର ସିକ୍ରେଟ ଟା କଣ?
1: କନଫିଡେନ୍ସ ର ସିକ୍ରେଟ ହଉଛି କମ୍ୟୁନିକେସନ ସ୍କିଲ୍ସ ଆଉ ଫିୟରଲେସ୍ ରହିବା। ମାନେ ଯେତେ ଆପଣ ଫିୟରଲେସ୍ ରହିବେ ସେତେ ଆପଣଙ୍କ କନଫିଡେନ୍ସ ବିଲ୍ଡ ହବ, ଆଉ କମ୍ୟୁନିକେସନ ସ୍କିଲ୍ସ ଯେତେ ଫ୍ଲୁଏଣ୍ଟ ହବ ସେତେ ଆପଣଙ୍କ କନଫିଡେନ୍ସ ବଢିଯିବ।
0: ଏବେ ଆପଣ ମଡେଲିଂ ଦୁନିଆରେ ଏବେ ଆପଣ ପାଦ ଥାପିଛନ୍ତି, ଆଗକୁ ଆହୁରି ଆଗକୁ ବଢିବେ, ଆପଣଙ୍କର ଏମ୍ ବି ଅଛି ମଡେଲ ହେବାର। ତ ମୁଁ ପଚାରିବାକୁ ଚାହିଁବି, ଏଠି ଆପଣଙ୍କ ଠୁ ଜାଣିବାକୁ ଚାହିଁବି, ଜଣେ ମଡେଲିଂ ପାଇଁ ମେକଅପ୍ ଠାରୁ ଅଧିକ ଇମ୍ପୋର୍ଟାଣ୍ଟ କଣ, ବିୟୁଟି ନା କନଫିଡେନ୍ସ?
1: କନଫିଡେନ୍ସ ଇଜ୍ ମୋର ଇମ୍ପୋର୍ଟାଣ୍ଟ ଦେନ୍ ବିୟୁଟି, ବିକଜ ଲୁକ୍ ଡଜେଣ୍ଟ ମ୍ୟାଟର, ଯଦି ମ୍ୟାଟର ତାହେଲେ ଟ୍ୟାଲେଣ୍ଟ, କମ୍ୟୁନିକେସନ ସ୍କିଲ୍ସ ଆଉ କନଫିଡେନ୍ସ।
0: ବହୁତ ବଢିଆ। ତେବେ ଯାହା ବି ଆପଣଙ୍କର କଷ୍ଟ୍ୟୁମ୍ ବଗେରା ଥିଲା, ସେସବୁ ଆପଣଙ୍କୁ ନିଜେ କରିବାକୁ ପଡୁଥିଲା ନା ସେମାନେ ପ୍ରୋଭାଇଡ୍ କରୁଥିଲେ ଆପଣଙ୍କୁ?
1: ନା, ଆମେ ନିଜେ କରୁଥିଲୁ, ସେମାନେ ରନୱେ ମଡେଲ ପାଇଁ ପ୍ରୋଭାଇଡ୍ କରୁଥିଲେ, ଆଉ ଆମେ ଥିଲୁ ପ୍ୟାଜେଣ୍ଟରେ।
0: ତ କେମିତି କଷ୍ଟ୍ୟୁମ୍ କେମିତି ଡିସାଇଡ୍ କଲେ କଣ କଷ୍ଟ୍ୟୁମ୍ ପିନ୍ଧିବେ?
1: ଯେହେତୁ ମୁଁ କୋରାପୁଟରୁ ଯାଉଛି, ମୁଁ ଆମର ବଣ୍ଡା ଟ୍ରାଇବ୍କୁ ଡେସ୍କ୍ରାଇବ୍ କରିଥିଲି ସେଇଠି, ଆଉ ମୋ କଷ୍ଟ୍ୟୁମ୍ରେ ମୋ ମାମା ବହୁତ ହେଲ୍ପ କରିଛନ୍ତି।
0: ଏଠୁ ହିଁ ସବୁ କଲେକ୍ଟ କରିକି ନେଲେ?
1: ଆଜ୍ଞା, ମୋ ମାମା ସେଇ ମାଳି ଗୁଡାକୁ ନିଜେ ତିଆରି କରିଛନ୍ତି, ଆଉ କିଛି କିଛି ମାଳି ଆମେ ତାଙ୍କଠୁ କିଣିଛୁ ମଧ୍ୟ।
0: କଷ୍ଟ୍ୟୁମ୍ କଣ ପିନ୍ଧିଥିଲେ ଆପଣ?
1: କଷ୍ଟ୍ୟୁମ୍ରେ ମୁଁ ବଣ୍ଡା ଟ୍ରାଇବ୍କୁ ଡେସ୍କ୍ରାଇବ୍ କରିଥିଲି, ଆଉ ଗାଉନ୍ ରାଉଣ୍ଡରେ ମୁଁ ଗାଉନ୍ ବଲ୍ କରିଥିଲି।

0: ମତେ ଦୁଇଟା ଯାକ ଭଲ ଲାଗିଲା, ଆଉ ବଲ୍ ଗାଉନଟା ମୋ ମାମା ସିଲେଇ ଦେଇଥିଲେ ମତେ, ସେଇଥିପାଇଁ ବହୁତ ଭଲ ଲାଗିଲା ସେଇ ଗାଉନଟା।
1: ଆପଣଙ୍କ ସହିତ ଅନ୍ୟ କିଛି ଷ୍ଟ୍ରଙ୍ଗ କମ୍ପିଟିଟର ମଧ୍ୟ ଥିବେ, ସେମାନଙ୍କ
0: ଆଜ୍ଞା,
1: ସହିତ କୋଡିନେସନ କେମିତି ରହୁଥିଲା, ନା ମନ ଭିତରେ କମ୍ପିଟିସନ ଭାବଟା ଥିଲା?
0: ଯେହେତୁ ସେଇଟା କମ୍ପିଟିସନ କମ୍ପିଟିସନ ଭାବ ତ ଥିଲା, କିନ୍ତୁ ସେମାନେ ବହୁତ ଫ୍ରେଣ୍ଡଲି, ଆମେ ଜଣେ ବେଷ୍ଟ ଫ୍ରେଣ୍ଡ ହିସାବରେ, ଫ୍ରେଣ୍ଡ ହିସାବରେ ସେମାନେ ବହୁତ ହେଲ୍ପ କରୁଥିଲେ ମଧ୍ୟ।
1: ତେବେ ଏଇ ସବୁ ସରିଲା ପରେ ଏବେ
0: ଆଜ୍ଞା,
1: ଆପଣଙ୍କର ମନରେ ଆଉ କଣ ଅଛି, ଆଗକୁ ଆହୁରି କଣ କରିବେ?
0: ମୁଁ ଆଗକୁ ଇଣ୍ଟରନ୍ୟାସନାଲ ଲେଭେଲକୁ ଯିବାକୁ ଚାହୁଁଛି ଆଉ ଜିତିବାକୁ ଚାହୁଁଛି। ମିସ୍ ଫେମିନାକୁ ଯିବାକୁ ଚାହୁଁଛି, ସେଇଠି ବି ଜିତିବାକୁ ଚାହୁଁଛି ଆଉ

0: ତେବେ ଆପଣ ଯୋଉ କହିଲେ କି ଆପଣ ଗୋଟେ ସମାଜ ସେବିକା ମଧ୍ୟ, ସମାଜ ସେବା
1: ଆଜ୍ଞା
0: ଆପଣ କରୁଛନ୍ତି, ତ ଆମେ ଏଠି ଜାଣିବାକୁ
1: ଆଜ୍ଞା,
0: ଚାହିଁବୁ କି ଯେ ଆପଣ କଣ କରନ୍ତି?
1: କରୋନା ଟାଇମରେ ମୁଁ ମୋର ଯେତିକି ଜମା ପୁଞ୍ଜି ମୁଁ ସବୁ ଗଭର୍ଣ୍ଣମେଣ୍ଟକୁ ଦାନ କରିଥିଲି।
0: କେମିତି ଜାଣିଲେ, ଆପଣଙ୍କର ତ ବୟସ କମ, ଆପଣ କେମିତି ଜାଣିଲେ କି କେମିତି କଣ କରିବାକୁ ପଡେ?
1: ମୋ ବାବା ଆଉ ମାମା ମୋତେ ବହୁତ ହେଲ୍ପ କରିଛନ୍ତି। ସେମାନେ ବିଡିଓ ପାଖକୁ ଯାଇଛନ୍ତି ଆଉ ସେମାନେ ବି ଗୋଟେ ସୋସିଆଲ ୱାର୍କର ହିଁ, ସବୁ ବର୍ଷ ବ୍ଲଡ୍ ଡୋନେଟ୍ କରନ୍ତି। ଆଉ କରୋନା ଟାଇମରେ ମୁଁ ସାବୁନ ବାଣ୍ଟିଥିଲି ଗାଁ ଗାଁ ବୁଲିକି, ହାଇଜିନ ଟିପ୍ସ ଦେଇଥିଲି, ମାସ୍କ ବାଣ୍ଟିଥିଲି।
0: ବହୁତ ବଢିଆ, ଏତେ ସବୁ ସମାଜ ସେବା ପାଇଁ କରିବା ପାଇଁ ଆପଣଙ୍କର ମନୋଭାବ ଏବେଠାରୁ ଅଛି, ତ ଆମେ ଚାହିଁବୁ କି ଆପଣ ଆଗକୁ ଏମିତି ହିଁ ବଢ଼ନ୍ତୁ।
1: ଆଜ୍ଞା।

0: ତେବେ ଆଜିର ଯୁବପିଢି ଓ ଝିଅମାନଙ୍କୁ ଆପଣ କଣ ମେସେଜ ଦେବାକୁ ଚାହିଁବେ ଯେଉଁମାନେ ମଡେଲିଂ ଲାଇନକୁ ଆସିବାକୁ ଚାହୁଁଛନ୍ତି?
1: ମୁଁ ଝିଅମାନଙ୍କୁ ଏଇଆ ମେସେଜ ଦେବାକୁ ଚାହିଁବି ଯେ କାହା କଥା ଶୁଣିକି ନିଜ ହାର୍ଟ କୁ ତମେ ମେଲ୍ଟ କରିବନି କେବେ। ସବୁବେଳେ କନଫିଡେନ୍ସ ର ସହିତ ତାକୁ ସାମ୍ନା କର, ପାଠ ପଢ, ଆଗକୁ ବଢ।
0: ପରିବାରର ସପୋର୍ଟ କେତେ ମାତ୍ରାରେ ଆପଣଙ୍କ ପାଇଁ ରହିଛି?
1: ବହୁତ, ସେମାନେ ବହୁତ ସପୋର୍ଟ କରନ୍ତି ମତେ।

0: ତେବେ ଏହି ସକ୍ସେସ ପଛରେ କାହାର ସେକ୍ରିଫାଇସ୍ ବହୁତ ରହିଛି ବୋଲି ଭାବୁଛନ୍ତି ଆପଣ?
1: ମାମା ଓ ବାବା ସେଇ ଦୁଇ ଜଣଙ୍କ ସେକ୍ରିଫାଇସ୍ ମୋ ଲାଇଫରେ ବହୁତ।
0: ଯେତେବେଳେ ଷ୍ଟେଜ୍ ଉପରେ ଆପଣଙ୍କ ନାଁ ଆନାଉନ୍ସମେଣ୍ଟ କରାଗଲା, ଆପଣ ଯେତେବେଳେ ଜାଣିଲେ କି ଆପଣ ଜିତିଗଲେ, ସେ ମୁମେଣ୍ଟଟାକୁ କେମିତି ଡିସ୍କ୍ରାଇବ୍ କରିପାରିବେ? ସେ ମୁମେଣ୍ଟରେ ପ୍ରଥମେ କାହାକୁ ଧନ୍ୟବାଦ ଦେଇଥିଲେ?
1: ପ୍ରଥମେ ମୁଁ ଧନ୍ୟବାଦ ଦେଇଥିଲି ମୋ ମମି ଓ ବାବାଙ୍କୁ, ସେମାନେ ଯଦି ନଥାନ୍ତେ ମୁଁ ସେଇ ଷ୍ଟେଜ୍ କୁ ପହଞ୍ଚି ବି ପାରିନଥାନ୍ତି। ସେକେଣ୍ଡ ଧନ୍ୟବାଦ ଦେଇଥିଲି ମୁଁ ଆୟୁଷ ସାର୍କୁ, ସେ ହିଁ ମୋତେ ସେ ଷ୍ଟେଜ୍ ପ୍ରୋଭାଇଡ୍ କରିଥିଲେ। ଥାର୍ଡ ଧନ୍ୟବାଦ ଦେଇଥିଲି ମୁଁ ଜ୍ୟୋତି ମ୍ୟାମ୍ ଆଉ ଆୟାନା ମ୍ୟାମ୍ଙ୍କୁ, ସେ ଅର୍ଗାନାଇଜ୍ କରିଥିଲେ, ଆଉ ବାକି ପିପଲ୍ସ ମାନଙ୍କୁ ସେମାନେ ମୋତେ ଭୋଟ୍ କରିଥିଲେ, ମାନେ ସେମାନେ ମୋତେ ଏନକରେଜ୍ କରିଥିଲେ ଯେ ତୁ ପାରିବୁ, ତୁ କର, ତୁ ପାରିବୁ, ନିଶ୍ଚିତ ପାରିବୁ।

0: ଜଜେସ ମାନେ କ'ଣ କିଛି କ୍ୱେଶ୍ଚିନ୍ ପଚାରିଥିଲେ?
1: ଜଜେସ ମାନେ ଫାର୍ଷ୍ଟ ମୋତେ ପର୍ସନାଲ ଇଣ୍ଟରଭ୍ୟୁରେ ଆମର ଇଣ୍ଟ୍ରୋଡକ୍ସନ ଦେବାକୁ କହିଥିଲେ। ମୁଁ ଇଣ୍ଟ୍ରୋଡକ୍ସନ ଦେଇଥିଲି ଆଉ ତାପରେ ପଚାରିଥିଲେ ତମର ହବିଜ କ'ଣ। ମୁଁ କହିଥିଲି ଡ୍ୟାନ୍ସିଂ, ଆକ୍ଟିଂ, ମଡେଲିଂ। ମୁଁ ବିଜନେସ ବି ସମ୍ଭାଳେ, ମୁଁ ସୋସିଆଲ ସର୍ଭିସ ବି କରେ। ତ ସେ କହିଥିଲେ ଯେହେତୁ ତମେ ଇଣ୍ଟ୍ରୋଡକ୍ସନରେ କହିଛ ତମେ ସୋସିଆଲ ସର୍ଭିସ କରିବ ଆଉ ଚାଇଲ୍ଡ ଏମ୍ପାୱାରମେଣ୍ଟ କରିବ, ତମେ ସେଇଟା କେମିତି କରିବ? ତ ମୁଁ କହିଥିଲି ସୋସିଆଲ ସର୍ଭିସ ମୁଁ କରେ, ଯେମିତିକି ଗରିବ ଲୋକମାନଙ୍କୁ ତାଙ୍କୁ ଖାଇବାକୁ ଦେବି, ପିନ୍ଧିବାକୁ ଦେବି, ଛୋଟ ଛୋଟ ପିଲାମାନଙ୍କୁ ପଢ଼ିବା ପାଇଁ ଖାତା ପେନ୍ ଦେବି, ଆଉ ବୁଢ଼ା ବୁଢ଼ୀ ମାନଙ୍କୁ ଖାଇବାକୁ ମୁଣ୍ଡ ଦେବି, ରେସପେକ୍ଟ ଦେବି, ତାଙ୍କ ମୁହଁରେ ହସ ଆଣିବାକୁ ମୁଁ ଟ୍ରାଏ କରେ, ଆଉ ଯାହା ପାଖେ ଯିଏ ଦୁଃଖୀ ତାଙ୍କୁ ମୁଁ ଖୁସି ଦେବାକୁ ଚାହେଁ।
0: ବହୁତ ବଢିଆ। ଯେତେବେଳେ ଆପଣ ଜିତିଗଲେ, ଏବେ କ୍ରାଉନ ଗୋଟେ ଆପଣ ପାଇସାରିଛନ୍ତି, ଏ
1: ଆଜ୍ଞା
0: କ୍ରାଉନ ଜିତିବା ପରେ ରେସ୍ପନ୍ସିବିଲିଟି ଟିକେ ବଢିଗଲା ବୋଲି ଭାବୁଛନ୍ତି କି?
1: ଆଜ୍ଞା, ନିଶ୍ଚିତ ଭାବରେ
0: ଏବେ କଣ ଭାବୁଛନ୍ତି, ଏବେ ଆଗକୁ ଆପଣଙ୍କର କଣ ଦାୟିତ୍ୱ ରହିବ?
1: ଦାୟିତ୍ୱ ରହିବ ମୋ ଦେଶକୁ ବଦଳେଇବା ପାଇଁ।
0: କେମିତି ବଦଳେଇବେ?
1: ଯେତିକି ବି ଦୁଃଖୀ ରଙ୍କି ଅଛନ୍ତି ମୁଁ ସମସ୍ତଙ୍କୁ ଏନକରେଜ କରିବି ଯେ ଆପଣଙ୍କ ଏରିଆରେ ଆପଣ ସେ ଦୁଃଖୀ ରଙ୍କି ମାନଙ୍କର ଦୁଃଖ ବୁଝନ୍ତୁ।
0: ବହୁତ ବଢିଆ।
1: ଯଦି ସେମିତି ଆପଣ କରିବେ କୌଣସି ଦୁଃଖୀ ଦୁଃଖରେ ରହିବେ ନାହିଁ, ଆମ ଦେଶ ବଦଳି

0: ଏବେ ତ ଯୁଗ ଅଛି ସୋସିଆଲ ମିଡିଆର, ଆମେ ଯାହା ବି
1: ଆଜ୍ଞା
0: କରୁଛୁ ସୋସିଆଲ ମିଡିଆରେ ଅପଲୋଡ ହେଇଯାଉଛି, ତ ସୋସିଆଲ
1: ଆଜ୍ଞା
0: ମିଡିଆରେ ଆମକୁ ଏପ୍ରିସିଏସନ୍ ବି ମିଳେ, କ୍ରିଟିସିଜମ୍ ବି ମିଳେ, ତ ଆପଣ
1: ଆଜ୍ଞା
0: ସେଇଟାକୁ କେମିତି ହ୍ୟାଣ୍ଡେଲ କରନ୍ତି?
1: ଭଲ ଲୋକ ସବୁବେଳେ ଭଲ ଜିନିଷ ଦେଖେ, ଯେ ଖରାପ ଲୋକ ସେ ସବୁବେଳେ ଖରାପ ଜିନିଷ ଦେଖେ। ସୋସିଆଲ ମିଡିଆ ଯେହେତୁ ସେଇଟା ସୋସିଆଲ ମେମ୍ବର ମାନଙ୍କ ପାଇଁ, ସେଇଠି ଭଲ ଜିନିଷ ବି ଅଛି ଖରାପ ଜିନିଷ ବି ଅଛି। ତ ମୁଁ ଯେହେତୁ ଭଲ ଲୋକ ତ ମୁଁ ଅଲୱେଜ ଭଲ ଜିନିଷ ହିଁ ଦେଖେ, ଆଉ ମୁଁ ସମସ୍ତଙ୍କୁ ଆପ୍ରିସିଏଟ ବି କରେ। ଖରାପ ଜିନିଷ ଛାଡ଼ନ୍ତୁ ନାହିଁ, ଖରାପ ଜିନିଷ ଦେଖନ୍ତୁ ନାହିଁ।
0: ଆପଣଙ୍କର ଏଇ ଯୋଉ ଜିତିବା ପଛରେ ସବୁଠାରୁ ବଡ ହାତ ତ ଆପଣଙ୍କ ପ୍ୟାରେଣ୍ଟସଙ୍କର ରହିଛି ବୋଲି କହିଲେ,
1: ଆଜ୍ଞା
0: କିନ୍ତୁ ଜଣେ ମଡେଲିଂ ପାଇଁ ବିୟୁଟି ୱିଥ୍ ବ୍ରେନ୍, ଏହାକୁ ଆପଣ କେମିତି ଡିଫାଇନ୍ କରିବେ?
1: ବିୟୁଟିକୁ ମୁଁ ଡିଫାଇନ୍ କରିବି ନଟ୍ ଇନ୍ ଲୁକ୍, ମୁଁ ବିୟୁଟିକୁ ଡିଫାଇନ୍ କରିବି ଟ୍ୟାଲେଣ୍ଟରେ, କାଇଣ୍ଡନେସ୍ ହ୍ୟୁମାନିଟିରେ, ଆଉ ବ୍ରେନ୍ କୁ ମୁଁ ଡିଫାଇନ୍ କରିବି ପାଠରେ ଆଉ ତାର ନଲେଜ୍।

0: ଆପଣଙ୍କ ଡ୍ରେସିଂ ଷ୍ଟାଇଲ୍ର ଇନ୍ସପିରେସନ୍ କି? କାହାଠାରୁ ଆପଣ ଡ୍ରେସିଂ ଷ୍ଟାଇଲ୍ ଶିଖିବାକୁ କିମ୍ବା ସେମିତି ଟାଇପ୍ର ଡ୍ରେସ୍ ପିନ୍ଧିବାକୁ ଆପଣ ଫଲୋ କରିବାକୁ ଭଲ ପାଆନ୍ତି?
1: ମୋ ଡ୍ରେସିଂ ଷ୍ଟାଇଲ୍ର ଇନ୍ସପିରେସନ୍ ମୋ ମମି, ଫାର୍ଷ୍ଟ ହେଉଛି ମୋ ମମି, ଆଉ ଜଣେ ଯିଏ ମୋର ରୋଲ୍ ମଡେଲ୍ ସିଏ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ।
0: ଆପଣଙ୍କ ମତରେ ଜୀବନରେ ସକ୍ସେସ୍ ପାଇବା ପାଇଁ ସବୁଠାରୁ ଇମ୍ପୋର୍ଟାଣ୍ଟ କ'ଣ ବୋଲି ଆପଣ ଭାବନ୍ତି?
1: ସପୋର୍ଟ ଇଜ୍ ମୋର ଇମ୍ପୋର୍ଟାଣ୍ଟ, ଆଉ ସକ୍ସେସ୍ ପାଇବା ପାଇଁ ନିଜର କନ୍ଫିଡେନ୍ସ, ହ୍ୟୁମାନିଟି ଆଉ ନିଜର ଯୋଉ ଗ୍ରେସ୍ ଅଛି ସେ ଗ୍ରେସ୍ କୁ ବାହାର

0: ଆଣିବା ପାଇଁ ମୁଁ ଚାହେଁ।
1: ଆପଣଙ୍କ ଜୀବନର ସବୁଠାରୁ ଇମୋସନାଲ ମୋମେଣ୍ଟ କ'ଣ?
0: ଇମୋସନାଲ ମୋମେଣ୍ଟ ମୋର ଆଈ ଚାଲିଗଲେ, ସେଇ ଟାଇମଟା ଥିଲା ମୋର ବହୁତ ଇମୋସନାଲ ମୋମେଣ୍ଟ। ସେ ମୋତେ ବହୁତ ଭଲ ପାଆନ୍ତି, ବହୁତ ମାନେ ଦୁଃଖ ହେଲା ମୋର ସେ ଯେତେବେଳେ ଚାଲିଗଲେ।
1: ଆପଣଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟଟା କ'ଣ ବୋଲି ଭାବୁଛନ୍ତି ଏଇ ଏତିକି ବର୍ଷ ଭିତରେ?
0: ଟର୍ଣ୍ଣିଂ ପଏଣ୍ଟ ଥିଲା ମୋର ଯେତେବେଳେ ମୁଁ କଳିଙ୍ଗ କଳା କେନ୍ଦ୍ରକୁ ଯାଇଥିଲି। ମୁଁ ସେ 3 ବର୍ଷରୁ ମୁଁ ଡ୍ୟାନ୍ସ କରେ, ମୁଁ ସେତିକି ଯାଏଁକେ ଡ୍ୟାନ୍ସ ହିଁ କରୁଥିଲି। ଯେତେବେଳେ ଜଣେ ସାର୍ ଥିଲେ, ସେ ଯେତେବେଳେ କହିଲେ ତୁ ମଡେଲିଂ ଲାଇନକୁ ଯା, ଓଡ଼ିଶୀ ଡ୍ୟାନ୍ସ ଶିଖେ, ମୁଁ ତାପରେ ଓଡ଼ିଶୀ ଡ୍ୟାନ୍ସ ଶିଖିଥିଲି। ଆଉ ଓଡ଼ିଶୀ ଡ୍ୟାନ୍ସରେ ମୁଁ ମଡେଲିଂକୁ ଯାଇଥିଲି, ଆଉ ସେଇ ମଡେଲିଂରେ ମୋ ଜଣେ ଦେଖିକି ସେମାନେ ମୋତେ ଫିଲ୍ମ ପାଇଁ ସିଲେକ୍ଟ କରିଥିଲେ, ଆଉ ମୁଁ ଏବେ ଫିଲ୍ମ କରୁଛି।
1: କଣ ଫିଲ୍ମ କରୁଛନ୍ତି ଆପଣ?
0: ଏବେ ଗୋଟେ କୋରାପୁଟିଆ ଫିଲ୍ମ ଚାଲିଛି ମିଟି, ଯେ କି ଡାଇରେକ୍ଟର ହେଉଛନ୍ତି ମାନସ ପଣ୍ଡା।
1: ବହୁତ ବଢିଆ, ଆମେ ଚାହିଁବୁ ଆପଣ ଏମିତି ସକ୍ସେସ ଆଗକୁ ପାଆନ୍ତୁ, ବହୁତ
0: ଆଜ୍ଞା
1: ମାତ୍ରାରେ ସଫଳତା ଆପଣ ହାସଲ କରନ୍ତୁ।
0: ଆଜ୍ଞା
1: ତେବେ ଆପଣଙ୍କ ତ ଫିଲ୍ମ ଆକ୍ଟିଂ, ମଡେଲିଂ, ଡ୍ୟାନ୍ସିଂ ଏସବୁ ଆପଣଙ୍କର ରୁଚି, ଏହା ଛଡା ଆଉ କଣ କରିବାକୁ ଭଲ ଲାଗେ ଆପଣଙ୍କୁ?
0: ମୋତେ ସୋସିଆଲ ସର୍ଭିସ, ଆଉ ମୁଁ ବଡ଼ ହେଲେ ନିଶ୍ଚିତ ଭାବରେ ବିଜନେସ ଓମେନ୍ ହେବି, କାହିଁକି ନା ମୋ ବାବା ବିଜନେସ କରନ୍ତି। ଆଉ ମୋତେ କୁକିଂ ଭଲ ଲାଗେ, ହସ ବାଣ୍ଟିବାକୁ ଭଲ ଲାଗେ।
1: ମଡେଲିଂଟାକୁ ନିଶା କରିବେ ନା ପେଶା କରିବେ?
0: ନିଶା
1: ତାହେଲେ ପେଶାରେ ଆପଣ ଅନେକ କିଛି କରିକି ମଡେଲିଂକୁ ସାଇଡ୍ ବାଇ ସାଇଡ୍ କରିବେ।
0: ଆଜ୍ଞା
1: ଏତେ ପଜିଟିଭ କଥା କହୁଛନ୍ତି, ଏତେ ପଜିଟିଭ ରହୁଛନ୍ତି, ତେବେ ଏଇ ପଜିଟିଭ ମନୋଭାବ, ଏ ଯୋଉ ଚେହେରାରେ ସବୁବେଳେ ହସଟେ, ଏରା
0: ଆଜ୍ଞା
1: କେମିତି ଆସେ?
0: ଏଇଟା ହାର୍ଟରୁ ଆସେ, ଆପଣ ଯଦି ପଜିଟିଭ ରହିବେ ଏଇଟା ଆପଣଙ୍କ ସରାଉଣ୍ଡିଂରୁ ଆସେ। ସବୁବେଳେ ସରାଉଣ୍ଡିଂକୁ କ୍ଲିନ୍ ରଖିବା କଥା, ମୁଁ ସରାଉଣ୍ଡିଂକୁ ସବୁବେଳେ କ୍ଲିନ୍ ରଖେ, ଆଉ ମୁଁ ସବୁବେଳେ ପେସେନ୍ସ ସହିତ ୱେଟ୍ କରେ।

0: ବହୁତ ବଢିଆ, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆମେ ଆଶା କରୁଛୁ ଯେ ଆପଣ ଏମିତି ସକ୍ସେସ ଆଗକୁ ପାଆନ୍ତୁ, ଆହୁରି ଅଧିକ ସଫଳତା ପାଆନ୍ତୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ।
2: ଆଜିର ଅଭିବିଧାରେ ଅତିଥି ଥିଲେ ଗ୍ଲାମ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ମିସ୍ ଟିନ୍ ଅଫ୍ ଗ୍ଲାମ ଇଣ୍ଡିଆର ବିଜୟିନୀ ନିହାରିକା ସୁନିଧି ଜେନା। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ଆଶା କରିଛୁ ତାଙ୍କର ଯାତ୍ରା ସଫଳ ହେଉ, ସେ ଆହୁରି ଉଚ୍ଚକୁ ବଢ଼ନ୍ତୁ ଏବଂ ତାଙ୍କ ପରିବାର ସହିତ ସେ ସଭିଙ୍କ ପାଇଁ ଗର୍ବ ଓ ଗୌରବ ନେଇକି ଆସନ୍ତୁ। ତେବେ ଆପଣମାନଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମ କେମିତି ଲାଗିଲା? ମତାମତ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ପଠାଇ ପାରିବେ। ଆପଣମାନଙ୍କ ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ।
2: ମୁଁ ରଞ୍ଜନ।
3: ମୁଁ ସସ୍ମିତା। ନମସ୍କାର।

0: ପ୍ରଚାର କଲୁ ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ମିସ୍ ଟିନ୍ ଗ୍ଲାମ୍ ଇଣ୍ଡିଆ ବିଜୟିନୀ ନିହାରିକା ସୁନିଧି ଜେନାଙ୍କ ସହ ସାକ୍ଷାତକାର। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସ୍ଥାନୀୟ ଘୋଷଣା।
1: ଏତେ ଭାଇ ବହିନୀ ମନ ଶୁନା, ଆଇବା ଗୁରୁବାର ବୋଇଲେ ଏ ମାସର 28 ତାରିଖେ
2: ସଞ୍ଜେ 5:30 ବେଲେ ଚୈତି ଜନ କାର୍ଯ୍ୟକ୍ରମ ଭିତରେ ପ୍ରଚାରିଛି ନାଟକ 2×2=4।
3: ଆଚ୍ଛା ପିଲାମାନେ ସବୁ ଗିଳିଛ? ଆରେ ମୁଁ ପଚାରିବାର ଅର୍ଥ ହେଲା ଖାଇଛ ତ ସବୁ?
2: ଭାଇ ବହିନୀ ମନ, ନାଟକ ହେଲାନି 2×2=4। ଶୁଣିବା କେ ନ ପାସରା
4: ଏ ଟକି ମନ ହା ନାଢା ବୁଆନା ଚାଉଲ ଶାଗ ଘେନବାର ଅଛେ।
5: ଆଜି ମୋରଟା ମୁଇଁ ନ ଦେଇ ମା, କାଲିକେ ବାଲି ଦେଖବାକେ ଯିବାର ଅଛେ।
6: ମୁଇଁ ମିଶା ନ ଦେଇ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଦିନ 11:00ରେ ଶୁଣିବେ ସଙ୍ଗୀତ ନାଟକ ନୀଳାଦ୍ରି ବିହାରୀ, ରଚନା ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର। ଦିନ 12:30ରେ ଶୁଣିବେ ସ୍ୱରାଭାଷାର କାର୍ଯ୍ୟକ୍ରମ ତାର୍ଭା। ଦିନ 1:20ରେ ଶୁଣିବେ ଘର ଓଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆମରି ନାରୀ ଦେଶର ସିରିକ୍ରମରେ ଆଶା ଭୋସ୍ଲେଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା, ପରେ ପରେ ନିୟମିତ ରକ୍ତଚାପ ଚେକ୍ଅପ୍ର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ନାଟକ କହିଲେ ରାଗିବନି ତ, ହ୍ୟାଲୋ ଶାରଦା ଲାଗିବା ଗୀତ ଶୁଣିବି ଅପରାହ୍ନ 5:30। ରାତି 9:30ରେ ଶୁଣିବେ ଗୀତ ଓ ଗଜଲ, ଶିଳ୍ପୀମାନେ ହେଲେ ତଲତ ଅଜିଜ, ଅଶୋକ ଖୋସଲା, ମିତାଲି ସିଂ, ରୂପ କୁମାର ରାଠୋର, ସୋନାଲି ରାଠୋର, ରାମଶଙ୍କର ଏବଂ ଚନ୍ଦନ ଦାସ। ଶୁଣିଲେ ସ୍ଥାନୀୟ ଘୋଷଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ, ପରେ ରହିଛି ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କିଶୋରଚନ୍ଦ୍ର ନନ୍ଦଙ୍କ ଅନ୍ୟ ଏକ ଗୀତ ରଚନାରୁ, କଣ୍ଠଦାନ କରିଛନ୍ତି କୁନ୍ତି ବେହେରା।

କାର୍ଯ୍ୟକ୍ରମର ଶେଷ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁନ୍ତି ବେହେରା ଏବଂ ଶଶାଙ୍କ ଶେଖର ମହାପାତ୍ର। ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ।

ଶୁଣିଲେ ଆଧୁନିକ ସଙ୍ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଗୀତ ରଚନା ସୁରେଶ ପରିଡ଼ା, ସଙ୍ଗୀତ ସଂଯୋଜନା ଦୀପକ କୁମାର।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣୁଛନ୍ତି ସୌରଭ ନାୟକ, କଣ୍ଠଶିଳ୍ପୀ ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା ସୀତାଂଶୁ ରାଉତ।

0: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଗ୍ୟାସ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ ଉପରେ କ୍ୟାସ ବ୍ୟାକ। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ।
0: ଆକାଶବାଣୀ ଜୟପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ ଗୀତିଧାରା କ୍ରମରେ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ, ଗୀତିକାର ସମୀର, ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ। ଗୀତଟି ଆମେ ନେଇଛୁ ଆନ୍ ଚଳଚ୍ଚିତ୍ରରୁ।

0: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଂଯୋଜନା ଯତୀନ, ଗୀତିକାର ଜାଭେଦ ଅଖ୍ତର। ଗୀତଟି ଆମେ ନେଇଛୁ ଚଲତେ ଚଲତେ ଚଳଚ୍ଚିତ୍ରରୁ।

0: आकाशवाणी जयपुर केन्द्र रे विज्ञापन पर जोगाजोग करंतु
1: 8280306927 एवं 9449408097
0: सहज एवं सरल उपाय रे अल्प टंका रे आपण आकाशवाणी जयपुर केन्द्र रे विज्ञापन दियंतु।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଦିଲ୍ ହେ ତୁମ୍ହାରା ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କବିତା କୃଷ୍ଣମୂର୍ତ୍ତି ଏବଂ ସନୁ ନିଗମ। ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଅବ୍ ବସ୍ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ଦାବୁ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଆପଣମାନେ ଶୁଣୁଥିଲେ ହାଁ ମୈନେ ଭି ପ୍ୟାର କିୟା ଚଳଚ୍ଚିତ୍ରରୁ। ଗୀତିକାର ସମୀର, କଣ୍ଠଦାନ କରିଥିଲେ କୁମାର ସାନୁ ଏବଂ ସରିକା କପୁର, ସଙ୍ଗୀତ ସଂଯୋଜନା କରିଥିଲେ ନଦୀପ ସମର। ପ୍ରଚାର କଲୁ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ସପ୍ତଧାରା କ୍ରମରେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଏଇ ଜନମରେ ସାଥିଟି। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ କୁମାର ବାପି ଏବଂ ଶୈଳଭମା, ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ସଂଯୋଜନା ଗଗନ ବିହାରୀ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଚୁପ୍ ଚୁପ୍ ଚୋରି ଚୋରି ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ସଂଯୋଜନା ମନ୍ମଥ ମିଶ୍ରା।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଭଲ ପାଇ ତତେ 100 ରୁ 100। ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ବାବୁସାନ, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ସଂଯୋଜନା କରିଛନ୍ତି ବିକାଶ ଦାସ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଲେଖିଛି ନାଥର ଏହି ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ସଂଯୋଜନା ବୈଦ୍ୟନାଥ ଦାସ।

ଯେଉଁଠି ତୁ ସେଇଠି ମୁଁ ଏହି ଚଳଚ୍ଚିତ୍ରରୁ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ପମେଲା ଜୈନ। ଗୀତ ରଚନା ପଞ୍ଚାନନ ନାୟକ। ସଙ୍ଗୀତ ସଂଯୋଜନା ବୈଦ୍ୟନାଥ ଦାସ।

କାର୍ଯ୍ୟକ୍ରମର ଶେଷଗୀତଟି ଆମେ ନେଇଛୁ ବରୁଦ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶକ୍ତି ମିଶ୍ର ଏବଂ ପମି। ଗୀତ ରଚନା ନିର୍ମଳ ନାୟକ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଡ୍ୟାଞ୍ଜରିୟସ୍ ଇସ୍କ ଚଳଚ୍ଚିତ୍ରରୁ। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରାହତ ଅଲ୍ଲୀ ଖାନ୍ ଏବଂ ଶ୍ରିୟା ଘୋଷାଲ। ଗୀତ ରଚନା ସବୀର ଅହମ୍ମଦ। ସଙ୍ଗୀତ ସଂଯୋଜନା ହିମେଶ ରେଶମିଆ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ 13 ସୁରୁର ଚଳଚ୍ଚିତ୍ରରୁ।

ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଦର୍ଶନ ରାୱଲ ଏବଂ ଅଦିତି ସିଂ ଶର୍ମା। ସଙ୍ଗୀତ ସଂଯୋଜନା ହିମେଶ ରେଶମିଆ। ଗୀତିକାର ସମୀର ଅଞ୍ଜାନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଆମେ ନେଇଛୁ ଏକ ଭିଲିଆନ ଚଳଚ୍ଚିତ୍ରରୁ। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମୁସ୍ତାଫା ଜହିଦ। ଗୀତ ରଚନା ମିଥୁନ, ସଙ୍ଗୀତ ସଂଯୋଜନା ମିଥୁନ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ସମଗ୍ର ସଂସାରର ଅତୁଳନୀୟ ବିଭବ ଚାରୁକଳା କାରୁକଳାର ଅପୂର୍ବ ସମାହାରରେ ପରିପୂର୍ଣ୍ଣ ଏହି ପବିତ୍ର ପୁଣ୍ୟଭୂମି ଉତ୍କଳ,
1: ଯାହାର ମହାତ୍ମ୍ୟ କେବଳ ଇତିହାସରେ ନୁହଁ ବରଂ ବୈଦିକ ଯୁଗର ସତ୍ୟଦ୍ରଷ୍ଟାଙ୍କର ଦୃଷ୍ଟିରେ ମଧ୍ୟ ଉଦ୍ଭାସିତ।
0: ଏହି ପୂତ ପବିତ୍ର ଭୂମିର ପରମାରାଧ୍ୟ ଦେବତା ନୀଳାଚଳ ବିହାରୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ, ଯାହାଙ୍କର ଗୁଣକୀର୍ତ୍ତନ କରି କେତେ ସାଧୁ ସନ୍ଥ ମହାପୁରୁଷ ନିଜର ସମସ୍ତ ଚିନ୍ତା ଓ ଚେତନାକୁ ତାଙ୍କରି ପଦତଳେ ସମର୍ପଣ କରିଦେଇଛନ୍ତି।
1: ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଚେତନା ବହୁ ପୁରାଣ ବହୁ କିମ୍ବଦନ୍ତୀରେ ପରିଦୃଷ୍ଟ।
0: ସେଇ ପରମ ବ୍ରହ୍ମ ଦାରୁରୂପୀ ଜଗନ୍ନାଥଙ୍କର ଆବିର୍ଭାବର ଆଲେଖ୍ୟ ଆଜିର ଏହି ସଙ୍ଗୀତ ନାଟକର ବିଷୟବସ୍ତୁ।

0: ଆହା, ମୋର କି ଭାଗ୍ୟ, ଆଜି ବ୍ରାହ୍ମଣ ଦେବତାଙ୍କର ଦର୍ଶନ ମିଳିଲା। ଆସ ଆସ ବିଦ୍ୟାପତି, ବସ ସେଇ ସେଇ ମିରିଗ ଛାଲ ଉପରେ ବସ। ମା ଲଳିତା, ଲଳିତା, ଲୋଟାଏ ପାଣି ଆଣିଲୁ ମା? ମା, ତୁ ଏହାଙ୍କ କଥା କହୁଥିଲୁ ତ?
1: ହଁ ବାପା।
0: ଇଏ ହଉଛନ୍ତି ଜଣେ ବ୍ରାହ୍ମଣ ଯୁବକ, ନାଁଟା ନାଁଟା
2: ବିଦ୍ୟାପତି।
0: ହଁ ହଁ, ବିଦ୍ୟାପତି, ବୁଝିଲ ବାପ, ଇଏ ମୋର ଗୋଟିଏ ବୋଲି ଅଳି ଅଳି ଝିଅ, ପ୍ରଭୁ ନୀଳମଣିଙ୍କ କୃପାରୁ ଏହାକୁ ପାଇଛି।
2: ନୀଳମଣି, ଏମିତି ଠାକୁରଙ୍କର ନାମ ତ।

0: ମୁଁ କେବେ ଶୁଣିନି।
1: କଣ ଭାବୁଛ? ନିଅ ନିଅ, ଗୋଡ଼ ଧୋଇ ନିଅ, ବୁଲି ବୁଲି ହାଲିଆ ହେଇ ଯାଇଥିବ। ଏଇ ଗରିବ ଘରେ ଯାହା କିଛି ଅଛି ଖାଇନେଇ ବିଶ୍ରାମ କର। ମା ଲଳିତା, ଅତିଥିଙ୍କର ସେବା କରିବୁ।
2: ହଉ ବାବା,

0: କିନ୍ତୁ ବାବାଙ୍କୁ ପଚାରିବାକୁ ସାହସ ପାଉନି।
1: ସନ୍ଦେହ ସନ୍ଦେହ କୋଉ ବିଷୟରେ?
0: ମାନେ ମାନେ ତମ ବାବାଙ୍କ ବିଷୟରେ।
1: ମୋ ବାବାଙ୍କୁ ସନ୍ଦେହ କରୁଛ? ସେ କଣ ଏମିତି କାମ କରୁଛନ୍ତି ଯେ?
0: ନାଇଁ ନାଇଁ, ତମେ ମତେ ଭୁଲ ବୁଝନି। ମୋର କହିବାର ଅଭିପ୍ରାୟ ହେଲା।
1: କୁହ, ଚୁପ୍ ରହିଲ କାହିଁକି?
0: ତମେ କିଛି ଭୁଲ ବୁଝିବନି ତ?
1: ନା।
0: ମାନେ ବାପା ପ୍ରତିଦିନ ରାତି ଅଧରେ ଘରୁ କେଉଁଆଡ଼େ ଚାଲିଯାନ୍ତି ଯେ ସକାଳୁ ଫେରନ୍ତି। ମୁଁ ଅନେକ ଥର ଏ ଘଟଣା ଦେଖିଛି, ଆଉ ଏହାର ରହସ୍ୟ ଭାବି ଭାବି ଥଳକୂଳ ପାଉନି।
1: ଓ, ଏଇ କଥାରୁ ଏତେ ସନ୍ଦେହ? ଦେଖ, ଏଇଟା ଅତି ଗୁପ୍ତ ବିଷୟ ଯାହାକି କେବଳ ବାବା ହିଁ ଜାଣନ୍ତି। ମୁଁ ଛୋଟ ବୟସରୁ ଏ ଘଟଣା ଦେଖିଆସୁଛି, ହେଲେ ସେ ରହସ୍ୟ ଆଜି ପର୍ଯ୍ୟନ୍ତ ବୁଝିପାରୁନି। ବାବାଙ୍କୁ ପଚାରିଲେ କହନ୍ତି ସେ ଠାକୁର ପୂଜା କରିବାକୁ ଯାଆନ୍ତି ବୋଲି।
0: ସତେ? କେଉଁଠି ସେ ଠାକୁର ଅଛନ୍ତି?
1: ବାବା କହନ୍ତି ଅଗନାଗନି ବନସ୍ତ ଭିତରେ ଗୋଟିଏ ପାହାଡ଼ ଖୋଲରେ ଠାକୁର ଅଛନ୍ତି, ଭାରି ପ୍ରତ୍ୟକ୍ଷ।
0: ଲଳିତେ, ମତେ କଣ ସେଇ ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ? ତମେ ଟିକେ ବାବାଙ୍କୁ କୁହନ୍ତନି।
1: ନାଇଁ ଲୋ ମା, ମୁଁ ସବୁ କହିବି, ହେଲେ ଏକଥା ବାବାଙ୍କୁ ମୁଁ କହିପାରିବିନି।
0: ତାହେଲେ ମୁଁ ମଧ୍ୟ ଆଜିଠାରୁ ଅନ୍ନ ଜଳ ସ୍ପର୍ଶ କରିବିନି।
1: ଏକ କଥା ଯାହା ସମ୍ଭବପର ନୁହେଁ, ସେ କଥାରେ ଏତେ ଜିଦ କରିବା କଣ ଉଚିତ ହବ?

0: ଏଇ କଥା ଦେଖ ବାପା, ମୁଁ ଯେଉଁ ସ୍ଥାନକୁ ଯାଉଛି ଆଜି ଯାଏ ସେ କଥା କେହି ମୋତେ ଜାଣନ୍ତିନି। ତା ଗୋଟିଏ ଗୁପ୍ତ ସ୍ଥାନ, ତୁମେ ବି ସେଠାକୁ ଯାଇ କରିବ କ'ଣ?
1: ନାଇଁ ବାବା, ତାଙ୍କୁ ଥରେ ସେ ସ୍ଥାନକୁ ନେଇଯାଅ, ସେହେତୁ ତମ ପୁଅ, ତାଙ୍କଠାରେ କପଟ କରିବା କ'ଣ ଉଚିତ ହବ?
0: ନା ମା, ମୁଁ କ'ଣ ତାଙ୍କୁ କପଟ କରୁଛି? ହେଲେ ମୋର ମନ ଚାହୁନି।
1: ତାହେଲେ ସେ କ'ଣ ଏମିତି ଅକ୍ଷିଆ ଅପିଆ ପଡ଼ି ରହିବେ? ସେ ଯେମିତିକା ଜିତି ଲୋକ, କ'ଣ ନାଇଁ କ'ଣ କରିବସିବେ? ଯଦି ତାଙ୍କର କିଛି ହେଇଯାଏ ନା, ମୁଁ ଜୀବନ ହରିଦେବି।
0: ନା ମା ନା, ତୁ କାନ୍ଦ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହଉ। ବାପା ବିଦ୍ୟାପତି, ତୁମେ ପ୍ରସ୍ତୁତ ହୋଇ ରହ, ଆଜି ରାତିରେ ମୁଁ ସେଇ ସ୍ଥାନକୁ ତୁମକୁ ନେଇଯିବି।

0: ବିଦ୍ୟାପତି, ମୋ ହାତ ଧରି ଗୁହା ଭିତରକୁ ଆସ। ହଁ ହଁ, ଏଇଠି ରୁହ, ମୁଁ ତୁମ ଆଖିରୁ ଅନ୍ଧପୁଟୁଳି ଖୋଲିଦିଏ।
1: ଓହ, ଏ କି ଅଦ୍ଭୁତ ଦୃଶ୍ୟ! ଅନ୍ଧକାର ଗୁହା ଭିତରେ ଅପୂର୍ବ ଦିବ୍ୟ ଜ୍ୟୋତି, ସମଗ୍ର ଗୁହାଟି ନୀଳ ଆଲୋକରେ ଝଲସି ଉଠୁଛି। ବାବା, ଏ କି ଆଚମ୍ବିତ କଥା!
0: ଆସ ଆସ ବିଦ୍ୟାପତି, ଏଇ ଦିଗକୁ ଆସ, ଦେଖ ସେଇ ବେଦି ଉପରକୁ ଦେଖ।
1: ହେ ନୀଳମଣି ବିଗ୍ରହ, ଏଇ ବିଗ୍ରହଙ୍କ ତେଜରେ ସମଗ୍ର ଗୁହାଟି ଝଲସି ଉଠୁଛି।
0: ହଁ, ଏଇ ସେଇ ନୀଳମଣି, ମୋର ନୀଳମାଧବ, ଯାହାଙ୍କ ସେବାରେ ମନ ପ୍ରାଣ ସବୁକିଛି ସମର୍ପି ଦେଇଛି। ହେ ପ୍ରଭୁ ନୀଳମାଧବ, ମୋର ଅପରାଧ କ୍ଷମା କର ପ୍ରଭୁ।
1: ଧନ୍ୟ ତୁମେ ବାବା, ଧନ୍ୟ। ଆହ, କି ମନୋହର ଦିବ୍ୟ ରୂପ! କର୍ଣ୍ଣରେ ମକର କୁଣ୍ଡଳ, କଣ୍ଠରେ ଦିବ୍ୟ ମନୋହର ଆଭୂଷଣ, ଗଳାରେ କୌସ୍ତବ ମଣି, ଚତୁର୍ବାହୁରେ ଶଙ୍ଖ ଚକ୍ର ଗଦା ପଦ୍ମ, ହାର କଙ୍କଣ କେଉର, ମୁକୁଟରେ ପ୍ରଭୁଙ୍କର ତନୁ ସୁଶୋଭିତ। ଧନ୍ୟ ହେଲି ପ୍ରଭୁ, ଧନ୍ୟ ହେଲି, ମୋର ସମସ୍ତ ପାପ ତାପ ଦୂରୀଭୂତ ହୋଇଗଲା।
0: ଦେଖିଲ ତ ବିଦ୍ୟାପତି, ଭାବୁଛି ଏଥର ତମ ମନରୁ ସବୁ ସନ୍ଦେହ ଦୂରୀଭୂତ ହୋଇଯିବ।
1: ହଁ ବାବା, ଆପଣଙ୍କ ଦୟାରୁ ପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରି ମୋର ସମସ୍ତ ସଂଶୟ ଦୂର ହୋଇଗଲା।
0: ଚାଲ ଘରକୁ ଫେରିଯିବା। ହଁ, ଏଥର ତୁମ ଆଖିରେ ଅନ୍ଧପୁଟୁଳିଟି ବାନ୍ଧିଦିଏ। ଜୟ ଜୟ ପ୍ରଭୁ ନୀଳମାଧବ।

0: ତୁମେ ଠାକୁରଙ୍କୁ ଦେଖିବାକୁ ଆଉ ଥରେ ଯିବ ନା?
1: ସେଇ ଦିବ୍ୟ ରୂପ ଦର୍ଶନ ପାଇଁ ତ ମନ ବ୍ୟାକୁଳ ହେଉଛି, ହେଲେ ଉପାୟ ନାହିଁ। ଆଖିରେ ପଟିବନ୍ଧ ହୋଇଥିବା ଯୋଗୁଁ ରାସ୍ତା ବାରିପାରିନି, ଯିବି କେମିତି?
0: ବୁଝିଲ, କାହାକୁ କହିବନି। ତୁମେ ଯିବା ପୂର୍ବରୁ ମୁଁ ଗୋଟିଏ ଉପାୟ କରିଥିଲି।
1: କ'ଣ କରିଥିଲ?
0: ତୁମ ଗାମୁଛା କାନିରେ ମାଗିଥିବା ସୋରିଷ ମୁଠାଏ ବାନ୍ଧି ଦେଇ ସେଥିରେ ଛିଦ୍ରଟିଏ କରିଦେଇଥିଲି। ତୁମେ ଯେଉଁ ରାସ୍ତାରେ ଯାଇଛ, ସୋରିଷ ତ ବୁଣି ହେଇଯାଇଥିବ, ଆଉ କିଛି ଦିନ ପରେ ଗଛ ଉଠିବ, ତାହାକୁ ଦେଖି ଦେଖି ତୁମେ ପୁଣି ଠାକୁରଙ୍କ ପାଖରେ ପହଞ୍ଚିପାରିବ, ମୋତେ ବି ସାଥିରେ ନେଇଯିବ।
1: ବା ଲଳିତେ ବା, ତୁମ ଭଳି ବୁଦ୍ଧିମତୀ ପତ୍ନୀକୁ ପାଇ ମୁଁ ଗର୍ବ ଅନୁଭବ କରୁଛି। କି ସୁନ୍ଦର ଉପାୟଟି କରିଛ ସତେ, ଦେଖୁଛି ଚତୁରତାରେ ତୁମକୁ କେହି ଟପି ପାରିବେନି। ଆଚ୍ଛା, ତମକୁ ଗୋଟେ କଥା କହିବି ବୋଲି ଭାବୁଛି, କାଳେ ତୁମ ମନରେ ଦୁଃଖ ହେବ ବୋଲି।
0: କହୁନ, ମୋ ମନରେ ଦୁଃଖ କାହିଁକି ହେବ?

0: ତମର ଶପଥ ଯେମିତି ଭୁଲି ନ ଯାଅ।
1: ଲଳିତେ ଯାଉଛି, ମନ ଦୁଃଖ ନ କରି ମେଲାଣି ଦିଅ।
2: ଚଞ୍ଚଳ ଫେରି ଆସିବ ମା ଗ୍ରାମ ଦେବତୀ, ମୋ ସ୍ୱାମୀଙ୍କୁ ସହାୟ ହୁଅ ମା।

0: ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ।
1: କିଏ ବିଦ୍ୟାପତି? ତୁମର ସର୍ବକୁଶଳ ତ? ଆସ, ଆସନ ଗ୍ରହଣ କର।
0: ମୋର ପରିଶ୍ରମ ସାର୍ଥକ ହୋଇଛି ମଣିମା।
1: ସାର୍ଥକ ହେଇଛି ମାନେ ତୁମେ ସଚକ୍ଷରେ ସାକ୍ଷାତ ବିଷ୍ଣୁଙ୍କ ଦର୍ଶନ ଲାଭ କରିଛ?
0: ହଁ ମହାରାଜ, ଆପଣଙ୍କର ଆଦେଶ ଅନୁଯାୟୀ ମୁଁ ପୂର୍ବ ଦିଗକୁ ଯାତ୍ରା କଲି। ବିଷ୍ଣୁ ପ୍ରତିମାର ସନ୍ଧାନ କରୁ କରୁ ପହଞ୍ଚିଲି ଏକ ଶବରପଲ୍ଲୀ। ସେଠାରେ ରହୁଛନ୍ତି ଶବରରାଜ ବିଶ୍ୱାବସୁ। ତାଙ୍କର ଅତିଥି ହୋଇ ରହିଲି। ପରିଶେଷରେ ତାଙ୍କର ଏକମାତ୍ର କନ୍ୟା ଲଳିତାକୁ ବିବାହ କଲି। ଗୁପ୍ତରେ ଲଳିତାଠୁ ଜାଣିଲି ଯେ ବିଶ୍ୱାବସୁ ନୀଳମାଧବ ମୂର୍ତ୍ତିଙ୍କୁ ପୂଜା କରୁଛନ୍ତି। ଉପାୟ କଲି କିପରି ଦର୍ଶନ କରିବି ବୋଲି, ଶେଷକୁ ସଫଳ ହେଲି। ଆଉ ବିଶ୍ୱାବସୁ ମୋତେ ସାଥିରେ ନେଇଗଲେ ସେଇ ଗୁହା ଭିତରକୁ, ଯେଉଁଠି ସ୍ୱୟଂ ବିଷ୍ଣୁ ନୀଳମାଧବ ରୂପେ ବିଜେ ହୋଇଛନ୍ତି।
1: ଧନ୍ୟ ଧନ୍ୟ ତୁମେ ବିଦ୍ୟାପତି, ତ୍ରୈଲୋକ୍ୟନାଥ ବିଷ୍ଣୁଙ୍କ ଦର୍ଶନ ଲାଭ କରି ପବିତ୍ର ହୋଇଗଲ। ଚାଲ ମୁଁ ମଧ୍ୟ ସେଠାକୁ ଯିବି, ପ୍ରଭୁଙ୍କ ଦର୍ଶନ ଲାଭ କରି ସକଳ ପାପରୁ ମୁକ୍ତ ହେବି। ଆଉ ତାଙ୍କୁ ଆଣି ମୋର ଦିବ୍ୟ ମନ୍ଦିରରେ ପ୍ରତିଷ୍ଠା କରି ଶେଷ ଜୀବନ ପର୍ଯ୍ୟନ୍ତ ସେବା କରିବି।
0: ହଁ ମହାରାଜ, ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ଶୁକ୍ରବାର ପୁଷ୍ୟା ନକ୍ଷତ୍ରରେ ଯାତ୍ରା କରିବା, ସେଦିନ ଅତି ଶୁଭକାରକ।
1: ତୁମରି କଥା ରହୁ, ତୁମରି କଥା ରହୁ ବିଦ୍ୟାପତି।

0: ଶୁଣୁଛ ଶୁଣୁଛ ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ଶୁଣୁଛ? ତାଙ୍କର ଇଚ୍ଛା ନୀଳଶୈଳରେ ବିଜୟ ହେବା ପାଇଁ।
1: ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ ମହାରାଜ।
0: ଧନ୍ୟ ତୁମେ ବିଶ୍ୱାବସୁ, ଆପଣାର ଭକ୍ତି ଡୋରରେ ପ୍ରଭୁଙ୍କୁ ବାନ୍ଧି ରଖିଥିଲ। ମୁଁ ଅଜାଣତରେ ତୁମକୁ ଅପମାନିତ କରିଛି, ହେ ଭକ୍ତ ପ୍ରଧାନ, ମୋତେ କ୍ଷମା କର।
2: ଏକ କଥା ଏକି କଥା କହୁଛନ୍ତି ମହାରାଜ, ଏ ଅକିଞ୍ଚନ କେବା କ୍ଷମା ଦେବ। ମୋ ପ୍ରଭୁଙ୍କ ଦୟାରୁ ଆପଣଙ୍କର ଭାଗ୍ୟ ଉଦୟ ହେଲା। ଏଥର ଆପଣ ପ୍ରଭୁଙ୍କ କରୁଣା ଲାଭ କରିବେ ମହାରାଜ।
0: ମୋତେ ବିଦାୟ ଦିଅ ବିଶ୍ୱାବସୁ। ହଁ ବିଦ୍ୟାପତି, ତୁମେ ଲଳିତାକୁ ସାଥିରେ ନେଇ ଆସ।
1: ଯଥାଜ୍ଞା ମହାରାଜ।

0: ବିଦ୍ୟାପତି, ପ୍ରଭୁଙ୍କ ପାଇଁ ତ ଦେଉଳ ନିର୍ମାଣ କାର୍ଯ୍ୟ ସରିଲା, ଅଶ୍ୱମେଧ ଯଜ୍ଞର ଶେଷ ଆହୁତି ଦିଆଗଲା, କିନ୍ତୁ ମନରେ ପ୍ରଶ୍ନ ଉଠେ, ଏଇ ମନ୍ଦିରରେ ବିଷ୍ଣୁଙ୍କର କିଭଳି ମୂର୍ତ୍ତି ପ୍ରତିଷ୍ଠା କରାଯିବ?
1: ମହାରାଜ, ଆପଣ ସେହି ପରମ ପୁରୁଷ ବୈକୁଣ୍ଠ ବିହାରୀଙ୍କୁ ଧ୍ୟାନ କରନ୍ତୁ, ସେ ହିଁ ଆପଣଙ୍କୁ ଏ ବିଷୟରେ କିଛି ନିର୍ଦ୍ଦେଶ ଦେବେ।
0: ଠିକ କହିଛ, ଆଜିଠାରୁ ମୁଁ କୁଶ ସଜ୍ଜା କରି ପ୍ରଭୁଙ୍କୁ ସ୍ମରଣ କରିବି। ଓଁ ନମଃ ଭଗବତେ ବାସୁଦେବାୟ, ଓଁ ନମଃ ଭଗବତେ ବାସୁଦେବାୟ, ଓଁ ନମଃ ଭଗବତେ ବାସୁଦେବାୟ।
2: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି, ଉଠ, ରାତ୍ରିର ଶେଷ ପ୍ରହର ଆଗତ ପ୍ରାୟ, ନିର୍ମଳ ସୂର୍ଯ୍ୟମଣ୍ଡଳ ଉଦିତ ହେବା କ୍ଷଣି ସୈନ୍ୟବଳ ନେଇ ବାଙ୍କି ମୁହାଣରେ ଉପସ୍ଥିତ ହୁଅ। ସେଠାରେ ଏକ ଦାରୁ ଭାସୁଛି, ତାହାକୁ ଆଣି ମୂର୍ତ୍ତି ନିର୍ମାଣ କରି ମନ୍ଦିରରେ ପ୍ରତିଷ୍ଠା କର।
0: ବିଦ୍ୟାପତି, ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ହେଇଛି, ବିଭିନ୍ନ ବାଦ୍ୟବାଜଣା ଆଲଠ ଚାମର ସହ ସୈନ୍ୟବଳ ଧରି ବାଙ୍କି ମୁହାଣକୁ ଚାଲ, ସେଠାରେ ପ୍ରଭୁ ଦାରୁ ରୂପେ ବିଜେ ହୋଇଛନ୍ତି।

ତୁମର ଲୀଳା? ଏଇ ଅକିଞ୍ଚନ ପ୍ରତି ଏତେ ଦୟା ବୋଲି ଜାଣିନଥିଲି ପ୍ରଭୁ, ଜାଣିନଥିଲି। ଉଠ ଉଠ ପ୍ରଭୁ, ଭକ୍ତର ମାନ ରକ୍ଷା କର। ଉଠ ଉଠ।

0: ପୁଣି ପ୍ରଭୁଙ୍କ ପରୀକ୍ଷା। ଶହ ଶହ ବଢ଼େଇ ମୂର୍ତ୍ତି ତିଆରି ପାଇଁ ଆସିଲେ, ହେଲେ ହେଲେ ଦାରୁ ଦେହରେ ନିହଣ ଚାଲୁନି। ମୁଁ କି ବୁଦ୍ଧି କରିବି? ହେ ପ୍ରଭୁ ନାରାୟଣ, ଏ ମନ୍ଦିର କଣ ଶୂନ୍ୟ ହୋଇ ରହିବ ପ୍ରଭୁ?
1: ମହାରାଜ, ଆପଣ ଚିନ୍ତା କରନ୍ତୁନି, ଆମର ସୌଭାଗ୍ୟକୁ ଜଣେ କୁଶଳୀ ବୃଦ୍ଧ ବଢ଼େଇ ଆସିଛନ୍ତି। ସେ କହୁଛନ୍ତି ରାଜାଙ୍କ ଆଦେଶ ହେଲେ ଠାକୁର ଗଢ଼ିଦେବେ।
0: ଆଉ ବିଳମ୍ବ କରନା ବିଦ୍ୟାପତି, ସସମ୍ମାନେ ତାହାଙ୍କୁ ଏଠାକୁ ନେଇ ଆସ।
2: ମହାରାଜାଙ୍କର ଜୟ ହେଉ।
0: ଶିଳ୍ପୀ, ତୁମ ନାଁ କଣ?
2: ଅନନ୍ତ ମହାରଣା।
0: ତୁମେ ତ ଅତି ବୃଦ୍ଧ ହୋଇଯାଇଛ, ଏ ଦାରୁରେ ବିଗ୍ରହ ତିଆରି ନିମନ୍ତେ ତୁମର କଣ ଶକ୍ତି ଅଛି?
2: ମହାରାଜ, ଆମେ ହେଲୁ ବିଶ୍ୱକର୍ମାଙ୍କ ବଂଶଧର। କାରିଗରୀ କୌଶଳରେ ଆମକୁ ଆଜି ପର୍ଯ୍ୟନ୍ତ କେହି ଟପି ପାରିନାହାନ୍ତି। ଆପଣ ଯଦି ଆଦେଶ ଦିଅନ୍ତି, ମୁଁ ଥରେ ଏ ଦାରୁ ପରୀକ୍ଷା କରିବି।
0: ନିଶ୍ଚୟ ନିଶ୍ଚୟ, ଏଇ ସେଇ ଦାରୁ ଗରୁଡ଼ ଖମ୍ବ ନିକଟରେ ରଖାଯାଇଛି, ତୁମେ ଥରେ ନିହଣ ଲଗେଇ ପରଖି ନିଅ।
2: ନିହଣ ଚଳେଇବା ଦରକାର ନାହିଁ ମହାରାଜ, ଦେଖିଲେ ହିଁ ଆମେ ପରଖି ନେବୁ।
0: ତାହେଲେ ବିଗ୍ରହ ତିଆରି କରିବାକୁ ତୁମେ ସକ୍ଷମ ହେବ ବୋଲି ଭାବୁଛ?
2: ଭାବିବି କଣ ମହାରାଜ, ମୁଁ ତ ନିଶ୍ଚିତ ଭାବରେ ବିଗ୍ରହ ତିଆରି କରିଦେବି।
0: ଯା ହଉ, ମୋ ମନରୁ ସମସ୍ତ ଦୁଃଖ ଅବସାଦ ଦୂର ହୋଇଗଲା। ଅନନ୍ତ, ତାହେଲେ ଏ ଦାରୁଙ୍କୁ ମନ୍ଦିର ଭିତରକୁ ନେଇଯିବା। ଆସ ସମସ୍ତେ, ଦାରୁରେ ହସ୍ତ ଲଗାଅ।
2: ରୁହନ୍ତୁ ମଣିମା, ମୋର କିଛି କହିବାର ଅଛି।
0: କୁହ ଅନନ୍ତ।
2: ଆଜି ମିଥୁନ ମାସ ପଞ୍ଚମୀ ଶ୍ରବଣା ନକ୍ଷତ୍ର ଗୁରୁବାର। ଏଇ ଦିନଠାରୁ 21 ଦିନ ପର୍ଯ୍ୟନ୍ତ ମନ୍ଦିର ଗମ୍ଭୀରା ଭିତରେ ମୁଁ କାମ କରିବି। ସେତିକି ଦିନ ମଧ୍ୟରେ କେହି ହେଲେ ଯେମିତି ଦ୍ୱାର ଖୋଲିବେ ନାହିଁ ମହାରାଜ।
0: ତୁମର ନିତ୍ୟକର୍ମ, ଭୋଜନ ଇତ୍ୟାଦି?
2: ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ମହାରାଜ, ପ୍ରଭୁଙ୍କ କରୁଣା ଥିଲେ ସବୁକିଛି ଅସମ୍ଭବ ସମ୍ଭବ ହୋଇପାରିବ।
0: ତମର ଯାହା ଇଚ୍ଛା।
2: ପାଖେଇ ଯାଆନ୍ତୁ ମହାରାଜ, ପାଖେଇ ଯାଆନ୍ତୁ, ଭିତର ଗମ୍ଭୀରାକୁ ମୁଁ ଦାରୁ ନେଇଯିବି।
0: ତୁମେ ଏକଲା ଏ ଦାରୁ ଉଠାଇ ପାରିବ?
2: ଏଇ ଏଇ ଦେଖନ୍ତୁ।
3: ଏ କି ଆଚମ୍ବିତ କଥା, ଯେଉଁ ଦାରୁ ସମୁଦ୍ରକୂଳରୁ ଏଠାକୁ ଆଣିବାକୁ ଆମ ସମସ୍ତଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା, ତାକୁ ଏ ବୃଦ୍ଧ ବଢ଼ି ଏକା ନିଶ୍ୱାସକେ ଟେକି ନେଇ ଗମ୍ଭୀରାକୁ ଚାଲିଗଲେ। ଏହାଙ୍କ ନିକଟରେ କିଛି ଐଶ୍ୱରିକ ଶକ୍ତି ଅଛି ମହାରାଜ।
0: ହଁ ବିଦ୍ୟାପତି, ତାହା ତ ମୁଁ ଅନୁମାନ କରୁଛି। ଆଚ୍ଛା, ବର୍ତ୍ତମାନ ଗମ୍ଭୀରା ଦ୍ୱାରା ମୁଁ ଦେଖର। ଏଥର ମୋର ସନ୍ତକ ଛୁରୀ ଖଣ୍ଡା ମୁଦ ଦିଅ। ଶୁଣ ବିଦ୍ୟାପତି, 21 ଦିନ ପର୍ଯ୍ୟନ୍ତ କେହି ଯେମିତି ଏ ମନ୍ଦିର ମଧ୍ୟକୁ ପ୍ରବେଶ ନ କରନ୍ତି। ମୋର ଆଦେଶ ଯିଏ ଅବଜ୍ଞା କରିବ ତାର ଶିରଚ୍ଛେଦ ହେବ।
3: ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ସକାଳୁ ସକାଳୁ କ'ଣ ଏତେ ଚିନ୍ତା କରୁଛନ୍ତି ମହାରାଜ?
1: ହଁ ମହାରାଣୀ ଗୁଣ୍ଡିଚା, ସେଇ ବୃଦ୍ଧ ଅନନ୍ତ ମହାରାଣାଙ୍କ କଥା ଚିନ୍ତା କରୁଛି। ଆଜକୁ 15 ଦିନ ହୋଇଗଲା, ଅଖିଆ ଅପିଆ ମୁଦଗମ୍ଭୀରା ମଧ୍ୟରେ ସେ କାମ କରୁଛନ୍ତି। ଯଦି ତାଙ୍କର କିଛି ହେଇଯାଏ?
0: ମୋର ମଧ୍ୟ ସେଇ ସନ୍ଦେହ ହେଉଛି ମହାରାଜ। ଗତକାଲିଠାରୁ ମୋ ମନ ମଧ୍ୟ ଅଥୟ ହେଲାଣି।
1: ମୋତେ କିଛି ଅନ୍ୟ ଉପାୟ ଦିଶୁନି ରାଣୀ, କେବଳ ଚିନ୍ତା କରି କରି ହନ୍ତସନ୍ତ ହେଉଛି।
0: ପ୍ରଭୁ ଚାଲନ୍ତୁ ମନ୍ଦିର ଭିତରକୁ ଯିବା।
1: କିନ୍ତୁ
0: କିନ୍ତୁ କ'ଣ ମହାରାଜ, ମନ୍ଦିର ଭିତରକୁ ଗଲେ ସିନା ସବୁକିଛି ଜଣାପଡ଼ିବ।
1: ଠିକ୍ ଅଛି ରାଣୀ, ଚାଲ, ମନ ଭାରି ଅସ୍ଥିର ହେଲାଣି।
0: ମହାରାଜ କିଛି ବାରି ପାରୁଛନ୍ତି
1: ନା?
0: ଗମ୍ଭୀରା ଭିତରୁ ତ କିଛି ଶବ୍ଦ ଶୁଣାଯାଉନି।
1: ସେଇ କଥା ତ ମୁଁ ଭାବୁଛି,
0: ବୋଧହୁଏ ବୃଦ୍ଧ ମହାରଣା ଆଉ ଇହ ଜଗତରେ ନାହାନ୍ତି।
1: କ'ଣ କହୁଛ ରାଣୀ?
0: ହଁ ମହାରାଜ, ମୁଁ ଠିକ କହୁଛି, ଚଞ୍ଚଳ ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତୁ।
1: କିନ୍ତୁ ମହାରଣା କହିଥିଲେ 21 ଦିନ ପରେ ଦ୍ୱାର ଖୋଲିବାକୁ।
0: ସେ ଯାହା କହିଥାନ୍ତୁ, ଜଣେ ବୃଦ୍ଧ ଲୋକକୁ ରୁଦ୍ଧ ଗମ୍ଭୀରା ଭିତରେ ଭର୍ତ୍ତି କରି ନିରାହାରରେ ମାରିଦେବା କ'ଣ ଉଚିତ ହେବ ମହାରାଜ?
1: ନା ନା, ଏହା ଅସମ୍ଭବ। ବିଦ୍ୟାପତି, ବିଦ୍ୟାପତି
2: କୁହନ୍ତୁ ଛାମୁ,
1: ଶୀଘ୍ର ଗମ୍ଭୀରା ଦ୍ୱାର ଖୋଲ।
2: କିନ୍ତୁ ମହାରାଜ,
1: ମୁଁ କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ। ମୋର ସନ୍ଦେହ ଅନନ୍ତ ମହାରଣା ଆଉ ଇହ ଜଗତରେ ନାହାନ୍ତି। ଚଞ୍ଚଳ ଦ୍ୱାର ଖୋଲ।
2: ଯଥା ଆଜ୍ଞା ପ୍ରଭୁ।
1: ବୃଦ୍ଧ ଅନନ୍ତ ମହାରଣା କାହାନ୍ତି? ଇଏ କ'ଣ, ସିଂହାସନ ଉପରେ 3 ଗୋଟି ଦିଅ ଅଧାଗରା ହୋଇ ବସିଛନ୍ତି, ହସ୍ତ ପଦ ନାସା କର୍ଣ୍ଣ କିଛି ନାହିଁ। ହେ ଭଗବାନ, ମୁଁ ଅଧମ କି କାର୍ଯ୍ୟ କଲି? ଦ୍ୱାର ଖୋଲି ନଥିଲେ ବୋଧହୁଏ ବିଗ୍ରହ ଗୁଡ଼ିକ ସମ୍ପୂର୍ଣ୍ଣ ହେଇଥାନ୍ତେ। ହାୟରେ ଦୁର୍ଭାଗ୍ୟ,
0: ଏମିତି ଅଧୀର ହୁଅନ୍ତୁନି ମହାରାଜ, ବୋଧହୁଏ ଠାକୁରଙ୍କର ଏହା ହିଁ ଇଚ୍ଛା। ତାନ ହୋଇଥିଲେ ଅନନ୍ତ ମହାରଣା ଅନ୍ତର୍ଧାନ ହୋଇଗଲେ କିପରି? ସେ ନିଶ୍ଚୟ କୌଣସି ଦେବତା ମାନବ ଶରୀର ନେଇ ଠାକୁର ନିର୍ମାଣ କରିବାକୁ ଆସିଥିଲେ।
1: ନା ନା, ଏଇ ଅସମ୍ପୂର୍ଣ୍ଣ ମୂର୍ତ୍ତି ପାଇଁ ମୁଁ ହିଁ ଦାୟୀ। ଘୋର ଅପରାଧ କରିଛି ପ୍ରଭୁ, ଘୋର ଅପରାଧ କରିଛି।
3: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମେ ମନରେ ଦୁଃଖ କର ନାହିଁ। ମୋର ନିଜ ଇଚ୍ଛାରେ ଏହି ରୂପ ସବୁ ଗଠିତ ହୋଇଛି। କଳିଯୁଗରେ ଆମ୍ଭର ଏହି ରୂପ ହେବ। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ ଏ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ ହୋଇ ପୂଜା ପାଇବେ। ପତିତ ଉଦ୍ଧାର ପାଇଁ ପତିତ ପାବନ ବାନା ନୀଳଚକ୍ରରେ ଉଡ଼ିବ। ପ୍ରତି ବର୍ଷ ଜଗତ ଜନକୁ ଦର୍ଶନ ଦେବା ପାଇଁ ଆମ୍ଭେ 3 ରଥରେ ଘୋଷଯାତ୍ରା କରିବୁ।

0: ନିସ୍ତରିଲି ନିସ୍ତରିଲି ପ୍ରଭୁ, ତୁମର ଅବ୍ୟକ୍ତ ରୂପକୁ ଦର୍ଶନ କରି କୃତାର୍ଥ ହେଇଗଲି।
1: ହେ ରାଜନ, ତୋର ଭକ୍ତିରେ ମୁଁ ସନ୍ତୁଷ୍ଟ, ଇଚ୍ଛା ମତେ ମାଗିନିଅ ବର।
0: ହେ ପ୍ରଭୁ, କି ବର ଅବାବୁ ମାଗିବି, ଯଦି ଆପଣଙ୍କର କରୁଣା ଥାଏ ତାହେଲେ ମୋତେ ଏଇ ବର ଦିଅ ପ୍ରଭୁ। ବୃଦ୍ଧ ବଢ଼େଇ ସନ୍ତାନ ଯୁଗେ ଯୁଗେ ଥିବେ, ବର ସକେ ତିନି ରଥ ନିର୍ମାଣ କରିବେ। ରାତ୍ର ଅର୍ଦ୍ଧ ମାନେ ତୁମ କବାଟ ପଡ଼ିବ, ରାତ୍ର ପାଞ୍ଚ ଘଡ଼ି ଥାଉ କବାଟ ଫିଟିବ, ସବୁ ହୋଇ ତିନି ଘଡ଼ି ଶୟନ କରିବ, ଖାଉ ଭୁଞ୍ଜୁ ଜଗନ୍ନାଥ ହାତନ ଶୁଖିବ, ଦିନକ ଯାକର ଭୋଗ ଭୁଞ୍ଜୁଥିବ ରହି, ଏଇ ବର ଏଇ ବର ମୋତେ ଦିଅ ତ୍ରୈଲୋକ୍ୟ ଗୋସାଇଁ।
1: ହେ ମୋର ପରମା ଭକ୍ତ, ନିଜ ପାଇଁ ତୁମେ କିଛି ବର ପ୍ରାର୍ଥନା କର।
0: ହେ ପ୍ରଭୁ ପୁରୁଷୋତ୍ତମ, ମୋ ପାଇଁ ଏଇ ବର ଦିଅ ପ୍ରଭୁ, ମୋ ବଂଶରେ କେହି ନ ରହ।
1: ଏକି କଥା କୁହ ଇନ୍ଦ୍ରଦ୍ୟୁମ୍ନ।
0: ହଁ ପ୍ରଭୁ, ମୋତେ ଏଇ ବର ହିଁ ଦିଅନ୍ତୁ, ମୁଁ ଚାହେଁ ନା ମୋର ପୁତ୍ର ପୌତ୍ର ଏ ମନ୍ଦିର ତାଙ୍କର ବୋଲି ଗର୍ବ କରନ୍ତୁ। ହେ ପ୍ରଭୁ, ମୋର ଇଚ୍ଛା ତମର ନୀଳ ଚକ୍ର ବାନା ହିଁ ଜଗତରେ ଉଡ଼ୁଥବୁ।
1: ତଥାସ୍ତୁ, ଧନ୍ୟ ରାଜା, ଧନ୍ୟ ତୁମର ଭକ୍ତି, ଧନ୍ୟ ତୁମର ପ୍ରଭୁ ପ୍ରୀତି। ଆଜିଠାରୁ ପ୍ରତିବର୍ଷ ଗୁଣ୍ଡିଚା ଜାତରେ ମୁଁ ଜଗତକୁ ଦର୍ଶନ ଦେବି।

ଶୁଣୁଥିଲେ ସଙ୍ଗୀତ ନାଟକ ନୀଳାଦ୍ରି ବିହାରୀ, ରଚନା କରିଥିଲେ ମନୋଜ କୁମାର ସାମନ୍ତରାୟ, ସଙ୍ଗୀତରେ ସଜେଇଥିଲେ ପ୍ରଦୀପ ପାତ୍ର, ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ଆବରୁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମୁକେଶ, ଗୀତ ରଚନା କରିଛନ୍ତି କେଏଲ୍ ରାୱାଲ, ସଙ୍ଗୀତରେ ସଜେଇଛନ୍ତି ସୋନିକ ଅମୀ।

ମହମ୍ମଦ ରଫିଙ୍କ କଣ୍ଠରେ ଶୁଣିବା ପରବର୍ତ୍ତୀ ଗୀତ। ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ, କଥାଚିତ୍ର ଆମ୍ନେ ସାମ୍ନେ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: କଣ ରିମା, ଘରେ ସୋଲାର ଲଗେଇଦେଲ?
3: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
2: ଚିନ୍ତା ନାହିଁ ମାନେ?
3: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
2: ସତରେ?
3: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ରେ ଯୋଗାଯୋଗ।

0: ସହଯୋଗ କରନ୍ତୁ।
1: ସୂଚନା ବିରତି ପରେ ଏବେ ଆସନ୍ତୁ ଶୁଣିବା ଆରାଧନା ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି କିଶୋର କୁମାର। ଶିଳ୍ପୀଙ୍କ କଣ୍ଠରେ ଆନନ୍ଦ ବକ୍ସିଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଏସ୍ ଟି ବର୍ମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ଆନନ୍ଦ ବକ୍ସିଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। କଥାଚିତ୍ର ଆଶା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ସୌରା ଭାଷାର କାର୍ଯ୍ୟକ୍ରମ ତାରବା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି କାକାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜୀ।

0: ଯେ ରାଥ ବାଲାଇ ପେନାଙ୍ଗ ବିଣ୍ଡ ଏତେ ଜଲ୍ଡା ଲିଲେ
1: ଯଦି ଗଲଜି ମରା ଯଦି ବନି ଗାଁ ବିଞ୍ଜିଆ
0: ଏତେ ଗାଁ
1: ଆମେ ଘର ଜାଣିଲେ ମାଷ୍ଟର ତଦନ୍ତ ମେତେ ଭାବ ରଖୁନ ସରକାର ଦେଇ ମେତେ ମହିଳା ସମାଜରେ ଝିଆ ଘର ଜାଣିଲେ ପ୍ରତିନିଧି ଜାଣିଛି ମହିଳା ସମାଜ କହିଲେ ସବୁ ଦାୟିତ୍ୱ ଆମେ ସମ୍ପାଦିକ ବେଶୀ ସଭାପତି ସମ୍ପାଦକ ଆସିଲୁ ସମ୍ପାଦକ ଏତେ କାମ୍ବଲ କାହିଁକି କାମ୍ବଲ ସାର ଟିଟ କରି ସବୁ ଗୀତେ ସଭାପତି ଆନି ଆନି ଫାବାର ମନ୍ତ୍ର ବାଗୁମ ବିଷୟ କହିବାକୁ ବଂଶ ଗାଁ ନଖ ମାଂସ ଗାଁ ଓଡ଼ିଆରେ ଗାଁ ଯେତେ ବଂଶ ଗାଁ ଯେତେ

ଶୁଣୁଥିଲେ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ବା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ଗଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଯ୍ୟ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଘନଶ୍ୟାମ ପଣ୍ଡା। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ଶ୍ୟାମସୁନ୍ଦର ସୁବୋଧିଙ୍କ ଗୀତ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା କୁଞ୍ଜବିହାରୀ ପ୍ରଧାନଙ୍କ ଏକ ସୁନ୍ଦର ରଚନା। କଣ୍ଠଦାନ କରିଛନ୍ତି ପଦ୍ମାବତୀ ଦ୍ୱିବେଦୀ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC ଫ୍ୟାନ୍ ସବୁ ଚାଲିଥିବ।

0: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
0: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
0: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା କୁନାଲ ବର୍ମାଙ୍କ ଏକ ସୁନ୍ଦର ରଚନା। କଟଦାନ କରିଛନ୍ତି ପାୟଲ ଦେବୀ, ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି।

0: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର।
1: ଏତେ ଭାଇ ଭଉଣୀ ମନ ଶୁନା, ଆଇବା ଗୁରୁବାର ବୋଇଲେ ଏଇ ମାସର 28 ତାରିଖେ
2: ସଞ୍ଜେ 5:30 ବେଲେ ଛୁଇତି ଜନ କାର୍ଯ୍ୟକ୍ରମ ଭିତରେ ପଚାରିଛି ନାଟକ 2×2=4।
3: ଆଚ୍ଛା ପିଲାମାନେ ସବୁ ଗିଳିଛ? ଆରେ ମୁଁ ପଚାରିବାର ଅର୍ଥ ହେଲା ଖାଇଛ ତ ସବୁ?
4: ହଁ ସାର।

0: ତ୍ୟାଗ ହିଁ ମଣିଷକୁ ମହାନ କରେ, ସ୍ୱାର୍ଥ ତାକୁ ଛୋଟ କରିଦିଏ।
1: ଯେଉଁଠି ତ୍ୟାଗ ଅଛି ସେଇଠି ସତ୍ୟ, ଭଲ ପାଇବା ଓ ସମ୍ମାନ ବି ଅଛି।
0: ତେଣୁ ତ୍ୟାଗର ମୂଲ୍ୟ ଧନରେ ନୁହେଁ, ହୃଦୟର ମହତ୍ତ୍ୱରେ ମପାଯାଏ। ତାହେଲେ ଏହି ଅନୁଚିନ୍ତନର ସହ ଆଜିର ଘର ଓ ଘରଣୀ ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ଧରିତ୍ରୀ
1: ଆଉ ମୁଁ ଲଳିତା,
2: ନମସ୍କାର।
0: ତ୍ୟାଗ, ଦୟା, ଭକ୍ତି ଓ ମାନବିକତାର ଏକ ପବିତ୍ର ପର୍ବ ହେଉଛି ଇଦ୍ ଉଲ୍ ଜୁହା।
1: ଏହି ପର୍ବ ମୁସଲିମ ସମ୍ପ୍ରଦାୟର ଏକ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ପର୍ବ।
0: ଇଦ୍ ଉଲ୍ ଜୁହା ଲୋକମାନଙ୍କୁ ସମ୍ପ୍ରୀତି ଓ ଏକତାର ବାର୍ତ୍ତା ଦେଇଥାଏ।
1: ନିଃସ୍ୱାର୍ଥ ଭାବନା, ସହଯୋଗ ଓ ପରସ୍ପର ମଧ୍ୟରେ ଭଲ ପାଇବା ମାନବ ଜୀବନର ମୂଳ ଆଧାର ବୋଲି ଇଦ୍ ଉଲ୍ ଜୁହା ଆମକୁ ଶିକ୍ଷା ଦେଇଥାଏ।
0: ଆଜି ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

0: ସମାଜର ଦୁଇଟି ଅଙ୍ଗ ହେଉଛନ୍ତି ପୁରୁଷ ଆଉ ନାରୀ। ହେଲେ ନାରୀ ଆଜି ଦେଶର ଗୌରବ, ଉନ୍ନତି, ସଫଳତାର ପ୍ରେରଣା ସାଜିଛି।
1: ଆଜି ନାରୀ ସ୍ୱାବଲମ୍ବୀ, ସାହସୀ, ଦାୟିତ୍ୱବାନ ଓ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଭାକୁ ପ୍ରମାଣ କରି ଆଗକୁ ବଢି ଚାଲିଛି।
0: ସେଇଥିପାଇଁ ତ ଆଜିର ନାରୀ ଦେଶର ଶିରି ସାଜିଛି।
1: ସେମିତି ଆମ ଦେଶର ଜଣେ ନାରୀ ପ୍ରତିଭା, ପ୍ରସିଦ୍ଧ କଣ୍ଠଶିଳ୍ପୀ, ସଙ୍ଗୀତ ଜଗତର ଏକ ଅମୂଲ୍ୟ ରତ୍ନ ହେଉଛନ୍ତି ଆଶା ଭୋସଲେ।
0: ଆଶା ଭୋସଲେ ନିଜର ମଧୁର କଣ୍ଠ, ସୁରିଲା ଗାୟନ ଓ ଭିନ୍ନ ଭିନ୍ନ ସ୍ୱାଦର ଗୀତ ଗାଇବାର କୌଶଳ ପାଇଁ ସମଗ୍ର ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ।
1: ଆଶା ଭୋସଲେ 8 ସେପ୍ଟେମ୍ବର 1933 ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ।
0: ତାଙ୍କ ପିତା ଦୀନାନାଥ ମଙ୍ଗେସ୍କର ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଓ ନାଟ୍ୟକାର ଥିଲେ। ପରିବାରର ଏହି ସଙ୍ଗୀତମୟ ପରିବେଶ ତାଙ୍କୁ ସଙ୍ଗୀତ ଜଗତକୁ ଆକର୍ଷିତ କରିଥିଲା।
1: ତେଣୁ ସେ ନିଜ ଭଉଣୀ ଲତା ମଙ୍ଗେସ୍କରଙ୍କ ସହ ଗୀତ ଗାଇବା ଆରମ୍ଭ କରିଥିଲେ।

0: ଜୀବନର ଆରମ୍ଭରେ ଆଶା ଭୋସଲେଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।
1: ସେ ପ୍ରଥମେ ଛୋଟ ଛୋଟ ଗୀତ ଓ ସହାୟକ ଗୀତ ଗାଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ତାଙ୍କୁ ସଫଳତାର ଶିଖରକୁ ନେଇଯାଇଥିଲା।
0: ଧୀରେ ଧୀରେ ସେ ଭାରତୀୟ ସିନେମାରେ ଜଣେ ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର ଭାବେ ପରିଚୟ ହାସଲ କରିଥିଲେ।
1: ଆଶା ଭୋସଲେ ବହୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ, ବିଶେଷ ଭାବରେ ଆର୍ଡି ବର୍ମନଙ୍କ ସହ ତାଙ୍କର ଯୁଗଳବନ୍ଦୀରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ।
0: ପରେ ସେ ଆର୍ଡି ବର୍ମନଙ୍କୁ ବିବାହ ମଧ୍ୟ କରିଥିଲେ। ସେମାନେ ଗାଇଥିବା ଅନେକ ଗୀତ ଆଜି ମଧ୍ୟ ଲୋକମାନଙ୍କ ମନରେ ଅମର ହୋଇ ରହିଛି।

0: ଆଶା ଭୋସ୍ଲେ ରୋମାଣ୍ଟିକ୍, ଭକ୍ତିମୟ, ଶାସ୍ତ୍ରୀୟ, ଲୋକଗୀତ ଓ ଆଧୁନିକ ସଙ୍ଗୀତରେ ନିଜ କୌଶଳ ପ୍ରଦର୍ଶନ କରିଛନ୍ତି।
1: ତାଙ୍କ ଗୀତ ଶୁଣିଲେ ମନରେ ଆନନ୍ଦ ଓ ଉତ୍ସାହର ଜନ୍ମ ନେଇଥାଏ। ସେ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ନିଜର ସଙ୍ଗୀତ ପାଇଁ ସମ୍ମାନ ପାଇଛନ୍ତି।
0: ସେ କେବଳ ହିନ୍ଦୀ ନୁହେଁ, ମରାଠୀ, ବଙ୍ଗାଳୀ, ଗୁଜୁରାଟୀ, ପଞ୍ଜାବୀ, ତାମିଲ, ତେଲୁଗୁ, ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ମଧ୍ୟ ଅସଂଖ୍ୟ ଗୀତ ଗାଇ ଶ୍ରୋତାଙ୍କ ମନକୁ କିଣି ନେଇଥିଲେ।

0: ଆଶା ଭୋସଲେ ନିଜ ଜୀବନରେ ଅନେକ ସମ୍ମାନ ଓ ପୁରସ୍କାର ପାଇଥିଲେ।
1: ସେ ସିନେମା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ଆୱାର୍ଡ ଏବଂ ଦେଶର ଉଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ସମ୍ମାନରେ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ।
0: ଏହାଛଡ଼ା

0: ସେ ଅନେକ ଥର ସର୍ବଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟିକା ପାଇଁ ପୁରସ୍କୃତ ହେବା ସହ ଜାତୀୟ ପୁରସ୍କାର ଓ ଅନେକ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଥିଲେ।
1: ନମସ୍କାର, ମେରା ପହିଲା ଭଜନ ଆପ ସୁନେ, ୟେ ବହୁତ ଅଚ୍ଛା ହେ। ଲେକିନ ଯୋ ଜଗନ୍ନାଥ ଜୀ ହେଁ ଉନକା ୟେ ଭଜନ ହେ, ତୋ ମୈନେ ଗାୟା ହେ, ଲେକିନ ଭଜନ ତୋ ଉନକା ହେ ଔର ଆପ ସୁନେ।

0: ଆଶା ଭୋସଲେ କେବଳ ଗାୟିକା ନୁହନ୍ତି, ସେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ମଧ୍ୟ ଥିଲେ।
1: କଠିନ ପରିଶ୍ରମ, ଧୈର୍ଯ୍ୟ ଓ ପ୍ରତିଭା ଦ୍ୱାରା ସେ ସଫଳତାର ଶିଖରରେ ପହଞ୍ଚିଥିଲେ,
0: ଯାହା ଆମ ନାରୀମାନଙ୍କ ପାଇଁ ଏକ ଶିକ୍ଷା ଯେ ନିଷ୍ଠା ଓ ପରିଶ୍ରମ ଦ୍ୱାରା ନିଶ୍ଚୟ ସଫଳତା ହାସଲ ହୁଏ।
1: 2026 ଏପ୍ରିଲ 12 ତାରିଖରେ ଆଶା ଭୋସଲେଙ୍କ ଦେହାନ୍ତ ଘଟିଥିଲା।
0: ସେ ଆମକୁ ଛାଡ଼ିଯାଇଥିଲେ ସତ, କିନ୍ତୁ ତାଙ୍କର ସ୍ୱର, ଗୀତ ଓ ଅବଦାନ ସଦାସର୍ବଦା ଆମ ହୃଦୟରେ ଜୀବନ୍ତ ରହିଛି।

0: ସୁରକ୍ଷିତ କି?
1: ହଁ ସୁରକ୍ଷିତ, କାରଣ ଗୋଟେ ଲୋକ ତାକୁ ଅନିଜ ଫିଲ୍ ହଉଛି କି କଣ, ଆପଣ ମେସିନ୍ ଯଦି ରଖିଛନ୍ତି ପ୍ରପର ୱେରେ ଯଦି ମାପି ଜାଣିଛନ୍ତି ତ ପ୍ରଥମେ ତାର ଫାର୍ଷ୍ଟ ଟ୍ରିଟମେଣ୍ଟ ସେଇଠି ହିଁ ପାଇଯିବ, ମାନେ ଫାର୍ଷ୍ଟ ତାର ଷ୍ଟାବିଲ୍ ହେଇଯିବ ଲୋକ, ଆଇଦର ବିପି ହାଇ ଅଛି କି ଲୋ ଅଛି। ଯଦି ବିପି ହାଇ ଅଛି ସେ ଔଷଧ ଖାଉଛି, ଅଧିକା ବିପି ଅଛି ଆପଣ ଔଷଧ ଦେଇପାରିବେ। ସେଟା କଣ, ଯଦି କମ୍ ଆସୁଛି ଯୋଉ ଓଆରଏସ୍ ଯଦି ରଖିଛନ୍ତି ଓଆରଏସ୍ ପାଣି ପିଇ ପାରିବେ। ଯଦି ବି ଓଆରଏସ୍ ନାହିଁ ଆପଣ ଗୋଟେ ଲିଟର ପାଣିରେ ଲେମ୍ବୁ ଚିନି ଗୋଳେଇକି ସାଙ୍ଗେ ସାଙ୍ଗେ ତାକୁ ପିଇବାକୁ ଦେଇପାରିବେ। ଘରେ ମାପିବାଟା ସେଫ୍, କିନ୍ତୁ ଯଦି ଅଧିକା ହେଇଯାଉଛି ଆପଣ ପାଖରେ କିଛି ଡ୍ରଗ୍ ନାହିଁ।

0: ନିହାତି ଆବଶ୍ୟକ। ଯଦି ସେ ଖାଦ୍ୟ ହିଁ ଯଦି ଆମେ ଭଲ ଖାଦ୍ୟ ସନ୍ତୁଳିତ ଖାଦ୍ୟ ଖାଉଛନ୍ତି ଖାଉଛୁ ଦେହ ସୁସ୍ଥ ରହିବ। ବ୍ଲଡ ପ୍ରେସର ଟା ଯଦି ଆମେ ଅଧିକ ଲୁଣ ଯୁକ୍ତ ଖାଦ୍ୟ ଖାଇବା, ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଉଥିବା, ବାହାର ଜଙ୍କ ଫୁଡ ଖାଇବା, ତ ସ୍ୱାଭାବିକ ଯେକୌଣସି ବୟସରେ ବି ଆପଣଙ୍କର ଶରୀର ଅସୁସ୍ଥ ହେଇପାରେ। ସନ୍ତୁଳିତ ଖାଦ୍ୟ ଖାଇବା ଯାହାକୁ କୁହାଯାଏ ବାଲାନ୍ସ ଡାଏଟ, ସଠିକ ମାତ୍ରାରେ ଆପଣ ସେ ଖାଦ୍ୟରେ କାର୍ବସ ଥିବ, ପ୍ରୋଟିନ ଥିବ, ଖାଦ୍ୟର ଆମର ବ୍ଲଡ ପ୍ରେସର କୁ କଣ୍ଟ୍ରୋଲରେ ରଖିବା ପାଇଁ ଖାଦ୍ୟ ମେନ୍ ରୋଲ ପ୍ଲେ କରେ। ଆମେ ଯେଉଁମାନେ ଆସନ୍ତି ବି ସେମାନେ ବ୍ଲଡ ପ୍ରେସର ଡିଟେକ୍ଟ ହେଇଛି, ଉପଦେଶ ଦେଇଥାଉ କି ସେମାନେ ଅଧିକ ଲୁଣ ଯୁକ୍ତ ଖାଦ୍ୟ ଖାଇବେନି, ସଫିସିଏଣ୍ଟ ପାଣି ପିଇବେ।
1: ମ୍ୟାଡାମ, ଲୋକମାନେ କାହିଁକି ସବୁବେଳେ ନିୟମିତ ଚେକଅପ୍ କରିବା ପାଇଁ ଅବହେଳା କରନ୍ତି?
0: ଗୋଟେ ଭଲ କ୍ୱେଶ୍ଚନ, ଆମେ ରିସେଣ୍ଟ ଯାଇଥିଲୁ, ତାଙ୍କର ଭ୍ରାନ୍ତ ଧାରଣା କଣ, ୱାନ୍ସ ଯଦି ଆପଣ ଚେକଅପ୍ କରିଦେବେ ଯଦି ବାହାରିଲା ବିପି ତାର ଅଧିକା ଦେଖାଯାଉଛି ନା, ତାକୁ ଜୀବନ ପର୍ଯ୍ୟନ୍ତ ମାନେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ଔଷଧ ଖାଇବାର ଅଛି, ଆପଣ ଛାଡି ପାରିବେ ନା ଔଷଧ, କିନ୍ତୁ ଏଟା ଭୁଲ ଧାରଣା। 30 ବର୍ଷରୁ ଉର୍ଦ୍ଧ ପ୍ରତ୍ୟେକ ଲୋକ ଯଦି ତାଙ୍କର ବିପି ନର୍ମାଲ ଅଛି 6 ମାସ ଥରେ ଚେକ୍ କରିବେ, ଆଉ ଯାହାର ବିପି ଔଷଧ ଖାଉଛନ୍ତି ସେମାନେ ମାସରେ ଥରେ ଚେକ୍ କରିବା ଉଚିତ। ଆମର ସବୁବେଳେ ଲୋକଙ୍କର କମ୍ପ୍ଲେନ୍ ଆସେ ମାନେ ମୁଁ ରେଗୁଲାର ଔଷଧ ଖାଉଛି କିନ୍ତୁ ମୋର କମୁନି, ସେଇଥିପାଇଁ ମୁଁ ଔଷଧ ଛାଡିଦିଏ। ରେଗୁଲାର ଔଷଧ ଖାଇବେ, ତା ସହିତ ପ୍ରତ୍ୟେକ ମାସରେ ଆପଣ ଚେକଅପ୍ କରିବେ, ଯେ 15 ତାରିଖରେ ଏ ମାସ ଯାଇଛନ୍ତି ପୁଣି ଆର ମାସ 15 ତାରିଖରେ ଯିବେ। ଏଥିରେ କଣ ହବ, ଯଦି ଆପଣଙ୍କର ବ୍ଲଡ ପ୍ରେସର ଟା ଠିକ ରହୁଛି ତ ଆପଣ ଡୋଜ କମେଇକି ଖାଇବେ। ଯେ ବି ଆମ ଡାକ୍ତର ମାନେ ଅଛନ୍ତି ସେମାନେ କହିବେ କି କିଛି ସମୟ ହୋଲ୍ଡ କରିବେ କି 5 ଦିନ କି 7 ଦିନ ଖାଇବେନି, ପୁଣି ଚେକ୍ କରିବେ।
1: ମ୍ୟାଡାମ, ବୃଦ୍ଧ ମାନଙ୍କ ପାଇଁ ନିୟମିତ ଚେକଅପ୍ କାହିଁକି ଅଧିକ ଜରୁରୀ?
0: ବୃଦ୍ଧ ମାନଙ୍କ ପାଇଁ ଏଥିପାଇଁ ଜରୁରୀ କି ସେମାନେ ପ୍ରଥମତଃ ନିଜର ଶରୀର ସଠିକ ଯତ୍ନ ନେଇପାରନ୍ତିନି। ଯେମିତି ଆମର ରକ୍ତଚାପ ବାହାରିଲେ ଏକ୍ସରସାଇଜ କରିବାକୁ କହିଥାଉ କି ଚାଲିବାକୁ କହିଥାଉ, ସେମାନେ ନିୟମିତ ବ୍ୟାୟାମ କରିପାରନ୍ତିନି। 60 ବର୍ଷରୁ ଉର୍ଦ୍ଧ କଥା ମୁଁ କହୁଛି, ହଁ ଯେଉଁମାନେ ସୁସ୍ଥ ଥାନ୍ତି କରନ୍ତି, କିନ୍ତୁ ସେମାନଙ୍କର ନିୟମିତ ଚେକଅପ୍ କରିଲେ କଣ ହୁଏ କି ତାଙ୍କର ଯତ୍ନ କେମିତି ନେଇପାରିବେ ସେଇ ବିଷୟରେ ଆମେ ଜାଣିପାରିବା। ସେଇଥିପାଇଁ ମୁଁ ସମସ୍ତଙ୍କୁ କହିବି, ଯାହା ଘରେ ବୟସ୍କ ଲୋକ ଅଛନ୍ତି ସେମାନେ ମନା କରିଲେ ବି ଆପଣ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିମ୍ବା ଯେତେବେଳେ ଏନ୍ସିଡି କ୍ୟାମ୍ପ ହଉଛି ସାହିରେ ଯେଉଁ ସ୍ୱାସ୍ଥ୍ୟକର୍ମୀ ମାନେ ଆସୁଛନ୍ତି, ଦୟାକରି ସେମାନଙ୍କ ଦ୍ୱାରା ତାଙ୍କର ବିପି ଚେକ୍ କରାଉଥାନ୍ତୁ।
1: ସୁସ୍ଥ ଜୀବନଶୈଳୀ ରକ୍ତଚାପକୁ କିପରି ନିୟନ୍ତ୍ରଣ ରଖେ?
0: ସକାଳୁ ଠିକ ସମୟରେ ଉଠିବା ପରେ 15 ରୁ 20 ମିନିଟ ବ୍ୟାୟାମ କରିବା, ଖାଲି ପେଟରେ ରଖଉଷୁମ ପାଣି ଗୋଟେ ଗ୍ଲାସ ପିଇବେ, ଜଳଖିଆରେ ଅଧିକ ତେଲ ଲୁଣ ଯୁକ୍ତ ଖାଇବେନି। ଲୋକଙ୍କର ଅଭ୍ୟାସ କଣ ଥାଏ, 11ଟା ବେଳେ ଜଳଖିଆ ଖାଇବେ, 3ଟା ବେଳେ ଭାତ ଖାଇବେ, ପୁଣି ରାତି 11ଟାରେ, ଏମିତି ନାହିଁ। ଆମର ସୁସ୍ଥ ଜୀବନଶୈଳୀ ହଉଛି ବାଲାନ୍ସ ଡାଏଟ ଖାଇବେ, ରେଗୁଲାର ଏକ୍ସରସାଇଜ କରିବେ, ଶୋଇବାର ଅଧଘଣ୍ଟା ପୂର୍ବରୁ ମୋବାଇଲ ବ୍ୟବହାର କରିବେ ନାହିଁ, ଖାଦ୍ୟରେ କଣ ଖାଇବେ କମ୍ ଲୁଣ ଯୁକ୍ତ ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ସାଲାଡ ଖାଇବେ, ପାଣି ପିଇବେ, ଗ୍ରୀନ ଭେଜିଟେବଲ୍ସ ଖାଇବେ, ଆମିଷ କ୍ୱିକଲି ଖାଇବେ, କିନ୍ତୁ ଅଧିକ ମସଲା ଯୁକ୍ତ ଖାଦ୍ୟ ଏଭଏଡ କରିବେ। ଏମିତି ଯଦି ଆମେ ଜୀବନଶୈଳୀ ରଖିବା ତ ଆମର ବ୍ଲଡ ପ୍ରେସରର କୌଣସି ଅସୁବିଧା ହବ ନାହିଁ।
1: ଧନ୍ୟବାଦ। ତାହେଲେ ଶ୍ରୋତା ଭଉଣୀ, ସ୍ୱାସ୍ଥ୍ୟକୁ ହିଁ ସମ୍ପଦ ଭାବି ନିୟମିତ ରକ୍ତଚାପ ଚେକଅପ୍କୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ଓ ସଚେତନ ହୋଇ ସୁସ୍ଥ ଜୀବନ ବ୍ୟତୀତ କରିବା, ଏହି କାମନାର ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ଧରିତ୍ରୀ
2: ଆଉ ମୁଁ ଲଳିତା।
1: ନମସ୍କାର।

ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଅଖରଣୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଥିଲେ ଧରିତ୍ରୀ ଶତପଥୀ ଏବଂ ଲଳିତା ଶତପଥୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଉଦୟଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାୟିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାୟିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960ର ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ବେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ଭେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗଦେବେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମ୍କୁ 3 ଦିନିଆ ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ।

ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ।

0: ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଉଦୟଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ଭାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲ୍ରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ୍ ଏବଂ ହେଜବୁଲା ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ 16 ତାରିଖରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ଭାର ଆକ୍ରମଣ ଓ ପ୍ରତିଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟରର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଷ୍ଣନା କରିଥିବାବେଳେ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଂଘନ ବୋଲି ଇରାନ୍ ଅଭିଯୋଗ କରିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ 1 ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା। ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: This is Akashvani and I am Anuja Kumar with the Midday News. The headlines. Supreme Court upholds Election Commission's power to conduct SIR of electoral rolls.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ନାଦିମ ଶ୍ରବଣ। କଥାଚିତ୍ର ସାଜନ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି?

0: ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଦିୱାନା କଥାଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି କୁମାର ସାନୁ। ଶିଳ୍ପୀଙ୍କ କଣ୍ଠରେ ସମୟର ଗୀତ। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି। ଛାତ ବାଲକୋନି ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ଭେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାୟିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍କତି ସୁରମପାଡ଼ିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍କତି ଭବାନୀଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ମସିହାରୁ ଚାଲିଥିବା ଏହି ପ୍ରକ୍ରିୟା 2016 ମସିହା ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଓ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ, ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମଠାରେ 7ମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ପ୍ରତିଯୋଗିତାରେ 20 ଜିଲ୍ଲାରୁ 300 ପ୍ରତିଯୋଗୀ 6 ବୟସ ବର୍ଗରେ 12 ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ଚାମ୍ପିୟନ୍ ହୋଇଥିବାବେଳେ କେନ୍ଦ୍ରାପଡ଼ା ପ୍ରଥମ ରନର୍ସଅପ୍ ଓ ରାୟଗଡ଼ା ଦ୍ୱିତୀୟ ରନର୍ସଅପ୍ ହୋଇଛି। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗଣ୍ଡରେ 19ଟି ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି।

ସମସ୍ତ ଶିଶୁ ଶାବକ ସୁସ୍ଥ ରହିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳରେ ଘଡ଼ିଆଳ ବଂଶବୃଦ୍ଧି ପାଇଁ 35 କୋଟି ମାଈ ଓ ଅଣ୍ଡିରା ଘଡ଼ିଆଳ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ। ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଅଧିକ ସମ୍ବାଦ ପାଇଁ ଆପଣମାନେ newsoneair.gov.in ୱେବ୍ସାଇଟ୍ ଏବଂ newsoneair ଆପ୍ରେ ଲଗ୍ଇନ୍ କରିପାରିବେ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ନାଟକ କହିଲେ ରାଗିବନି ତ। ଅପରାହ୍ନ 5:30ରେ ଶୁଣିବେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ। ଆଜି ଏଥିରେ

ଶୁଣିବେ ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଏବଂ ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ ଶୁଣିବେ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ତା'ର ବିକ୍ରି ବଟା ସମ୍ପର୍କରେ ସାକ୍ଷାତକାର। ପରେ ରହିଛି ଆଜିର ଚାଷୀ

ଗୀତ ରଚନା କରିଛନ୍ତି ବସନ୍ତ କୁମାର ଦାସ। ସ୍ୱର ସଂଯୋଜନ ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ରାତି 8:30 ଶୁଣିବେ ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ସନ୍ତୁର ବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ଉହ୍ଲାସ ବାପଟ। 9:30 ଶୁଣିବେ ଗୀତ ଓ ଗଜଲ, ଶିଳ୍ପୀମାନେ ହେଲେ ତଲତା ଜିଜ୍, ଅଶୋକ ଖୋସଲା, ମିତାଲି ସିଂ, ରୂପ କୁମାର ରାଥୋଡ, ସୋନାଲି ରାଥୋଡ, ରାମଶଙ୍କର ଏବଂ ଚନ୍ଦନ ଦାସ। ରାତି 10:00 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁର ଅଞ୍ଚଳର ଗୀତ ଏବଂ ଝୁମର ଗୀତ, ଶିଳ୍ପୀମାନେ ହେଲେ ଭାରତୀ ରାୟ, ମହମ୍ମଦ ଇକବାଲ, ପୁଷ୍ପଲତା ମହାନ୍ତ, ମାଳତୀ ପତି, ସୁଭାଷ ଚନ୍ଦ୍ର ପାତ୍ର, କ୍ଷିତିରାମ ସାହୁ ଏବଂ ପ୍ରତାପ ଚନ୍ଦ୍ର ଦାସ। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଗୀତିକାର ଇରଶାଦ କାମିଲଙ୍କ ରଚିତ କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:47:40 ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ପୁଣି ଥରେ ଆଜି ଅପରାହ୍ନ 5:00 ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ଆଜିର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏ ଆପଣ ଶୁଣୁଥାନ୍ତୁ ବିବିଧ ଭାରତୀ ମୁମ୍ବାଇ, ଆମର FM 103.6 MHz।

0: ସମୟ ବହୁଛି ନଈର ସ୍ରୋତ ପରି, ଫେରି ନାହିଁ ସେ ତ କେବେ ହେଲେ ହାରି। ଯିଏ ଚିହ୍ନିଛି ଏଇ ସମୟର ମୂଲ୍ୟ, ତା ଜୀବନ ସଂସାରେ ସୁନା ସେ ତୁଲ୍ୟ।
1: ଆଜିର କାମକୁ କାଲିକୁ ନ ରଖ, ହସି ହସି ସବୁ ସଂଘର୍ଷକୁ ଦେଖ। ସମୟ ହିଁ ଦେବ ସବୁ ପ୍ରଶ୍ନର ଉତ୍ତର, ବଦଳାଇ ଦେବ ସେ ଭାଗ୍ୟର ଚିତ୍ରପଟ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ସମ୍ଭାର ଅଗଣାକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସୋନାଲି ପଣ୍ଡା
0: ଆଉ ମୁଁ ସରୋଜିନୀ ମଣ୍ଡଲ।
2: ନମସ୍କାର।

0: ସେ ରାଗିଥିବ ନା? ଆରେ ବିକାଶ,
1: ଆରେ ସାଙ୍ଗ ବିକାଶ, ୱା କି ସମୟରେ ଆସିଛୁ!
2: ଆରେ ୟାର ଗଲେ ଲାଗ ଯାଅ, ଯା ହଉ, ରିୟୁନିୟନ ବାହାନାରେ ଆମେ ସବୁ ସାଙ୍ଗ ଏକାଠି ତ ହେଲୁ, ଏତେ ଦିନ ପରେ ପୁରୁଣା କଥାକୁ ମନେ ପକେଇବାକୁ ସୁଯୋଗ ମିଳିଲା ତ।
0: ହଁ ରେ, ଯାହା କହିଲୁ ଠିକ କହିଲୁ ବିକାଶ। ଆଉ ତୁ କୋଉଠି, କଣ କଣ ଚାଲିଛି ତୋର ଏବେ ୟାର?
2: ଏବେ ମୁଁ ରାଉରକେଲାରେ ସିଧୁ, ସେଠି ଷ୍ଟିଲ ପ୍ଲାଣ୍ଟରେ ଅଛି, ଫ୍ୟାମିଲି ସହିତ 3 ବର୍ଷର ପୁଅଟିଏ, ଆଉ ଆମେ ହଜବେଣ୍ଡ ୱାଇଫ, ଆଉ ବାପା ବୋଉ ଗାଁରେ। ତୋ କଥା କଣ ୟାର?
0: ଆରେ ବିକାଶ, ଜାଣିଲୁନି ନା ନାଇଁ, ମାନସ ତ ସୁନ୍ଦରୀ ପୂଜାକୁ ପଟେଇ ବାହା ହେଇଗଲା, ତୁ ଜାଣିଥିବୁ। ଆଉ ମୋ କଥା, ବାପା ବୋଉ ସହିତ ହାଇଦ୍ରାବାଦରେ ସେଟେଲ, ସେଠି ଗୋଟେ ଏମଏନସିରେ ଜବ୍ କରୁଛି, ଏକା ରହୁଥିଲି ରେ। ଏଇ ବର୍ଷ ହେଲା ବାପା ବୋଉଙ୍କୁ ନେଇ ଚାଲିଗଲି, କମ୍ପାନୀ ଫ୍ଲାଟ୍ଟେ ଦେଲା ତ ଡାକିଦେଲି।
2: ଗ୍ରାଜୁଏସନ ପରେ ଯଦି କିଏ ଟୋଟାଲି କଣ୍ଟାକ୍ଟରେ ନଥିଲା ତ ସେ ତୁ କାହିଁକି ଯେ ତୁ ଏମିତି କଲୁ?
0: ଛାଡ ନା ୟାର, ମନକୁ ସରି କହିଦେଲି, ଆଉ ତତେ ବି କହୁଛି ଆଇ ଆମ ସରି ୟାର, ସବୁ ମୋର ଭୁଲ ହେଲା ତ।
2: ଆଉ ତୋ ବାହାଘର?
3: ସେ ବାହା ହେଲା ପରେ ଲାଗୁଛି, ତା ମୁହଁକୁ ଦେଖ, ଗ୍ରାଜୁଏସନ ଟାଇମରୁ ଏବେ ଭିତରେ ଆହୁରି ହିରୋ ପରି ଦିଶୁଛି।
2: ଆରେ ଆଉ କେବେ ବାହା ହେବୁ, ବୁଢା ହେଲୁଣି, ବାହା ହେଇଯା, ନହେଲେ ବିନା ବାହା ହେଇ ମରିଯିବୁ।
3: ନାଇ ରେ ସାଙ୍ଗ, ବାହା ହେବନି, ନହେଲେ ମରି ପରି କାନ୍ଦୁଥିବ, ଲୁଗା ସଫା କରୁଥିବ, ବାସନ ମାଜୁଥିବ, ସବୁ କରି କରି କାମ ବାଲା ହୋଇଯିବ।
2: ଖାଲି ତୁ କରୁଛୁ କି? ମୁଁ ବି ରେ ସାଙ୍ଗ, ଦରମା ଟଙ୍କାଟା ହାତକୁ ନ ଆସୁଣୁ ଫୋନ ଆସିଯାଇଥିବ, ଘରେ ଏହା ନାହିଁ ସେୟା ନାହିଁ କହନ୍ତି। 3 ବର୍ଷ ତଳେ ସ୍ତ୍ରୀଠୁ 500 ଟଙ୍କା ଉଧାର ନେଇଥିଲି ଯେ, 3 ବର୍ଷ ଭିତରେ 5000 ସୁଝିଦେଲିଣି, ଆହୁରି କହୁଛି 500 ବାକି। ଏ ନାରୀ ଜାତିକୁ ପାରି ହେବନି କି ବୁଝେଇବି ହେବନି।
3: କହନା କହନା ସାଙ୍ଗ, ବାହାଘରଠୁ ଆଜି ପର୍ଯ୍ୟନ୍ତ ସକାଳ 6 କେତେବେଳେ ହେଇଥିବ ମୋ ସ୍ତ୍ରୀ ଦେଖିନି, 8:30 ନହେଲେ ତା ନିଦ ଭାଙ୍ଗେନି, ଆଉ ତା ସହିତ ଶାଶୁ ବୋହୁର ଝଗଡ଼ା, ଆକୁ କିଛି କହିଲେ ଇଏ ମୁହଁ ଫୁଲେଇବ, ତାକୁ କିଛି କହିଲେ ସେ ମୁହଁ ଫୁଲେଇଦବ। କହନା, ନା କିଛି ମତେ ଦିଶୁଛି, ନା କିଛି ମତେ ଶୁଭୁଛି।
4: Attention, my dear students, please come to assembly hall to attend the meeting.
5: ଆରେ ଚାଲ ଚାଲ ଚାଲ ଚାଲ ଚାଲ ଚାଲ।
4: Dear students, ଆଜି ନୂଆ ପୁରୁଣା ପିଲାଙ୍କୁ ନେଇ ଯୋଉ ରିୟୁନିୟନ ମିଟିଂ ହୋଇଛି ସେଥିରେ କଲେଜର ଭଲ ଖରାପ ଆଉ ଡେଭଲପମେଣ୍ଟ ବିଷୟରେ ସମସ୍ତେ କିଛି କହିବ, ଆଉ ତା ସହିତ ଇଭିନିଂରେ ଷ୍ଟୁଡେଣ୍ଟ ୟୁନିୟନ ତରଫରୁ ଗୋଟେ ଅନଅଫିସିଆଲି ଡିନର ପାର୍ଟି ମଧ୍ୟ ଆରେଞ୍ଜ ହୋଇଛି, ସେଠି ତୁମେମାନେ ତୁମ ପୁରୁଣା ସାଙ୍ଗମାନଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବ। ଆଣ୍ଡ ମାଇ ଡିଅର ଷ୍ଟୁଡେଣ୍ଟ, ହାର୍ଟଲି ଥ୍ୟାଙ୍କ୍ସ ଟୁ ଅଲ୍, ବିକଜ ଏତେ ବର୍ଷ ପରେ ମଧ୍ୟ ତୁମେମାନେ ତୁମମାନଙ୍କର କଲେଜର ରିୟୁନିୟନ ମିଟିଂକୁ ଆସିଛ ଆଉ ଆଟେଣ୍ଡ କରିଛ ବୋଲି। ଏନିୱେ, ଏନିୱାନ୍ ଗିଭ୍ ଟୁ ସଜେସନ୍ସ ଫର୍ ମୋର ଡେଭଲପମେଣ୍ଟ ଅଫ୍ ଆୱାର କଲେଜ?
0: ୟେସ୍ ମ୍ୟାମ୍, ସି ମ୍ୟାମ୍, 10 ବର୍ଷ ଆଉ ଆଜିର ଦିନରେ ବହୁତ ସମୟ ବିତି ଯାଇଛି, କ୍ୱାଣ୍ଟିଟି ବଢିଛି, କ୍ୱାଲିଟି ଏତେ ନୁହେଁ। ଏବେ କଲେଜ ଖାଲି ଫ୍ୟାସନ ହୋଇଯାଇଛି, ଷ୍ଟଡି ଏନଭାୟରନମେଣ୍ଟ ଫୁଲ ଚେଞ୍ଜ ନା, କଣ କହୁଛୁ ମାନସ?
3: ହଁ, ପିଲାଙ୍କ ଭିତରେ ସେ ସିରିୟସନେସ୍ ନାହିଁ, ସେମାନେ କଲେଜ ଲାଇଫକୁ ସବୁଠାରୁ ବଡ ଏଣ୍ଟରଟେନିଂ ପାର୍ଟ ବୋଲି ଭାବୁଛନ୍ତି।
0: ଆଉ ବିକାଶ, ତୋ ମତରେ କଣ?
2: ହଁ ମ୍ୟାଡମ, ପ୍ରଫେସରଙ୍କ କମି ପିଲାଙ୍କୁ ଆହୁରି ମୌକା ଦଉଛି କ୍ଲାସ ନ କରିବାକୁ,
6: ରୁଲ୍ସ କୁ ଆହୁରି ଷ୍ଟ୍ରଙ୍ଗ କରିବାକୁ ପଡିବ, ଲାଇବ୍ରେରୀ, ବୁକ୍ସ, ଅଦର ଆକ୍ଟିଭିଟିଜ୍ ରେ ପିଲାଙ୍କୁ ଏଙ୍ଗେଜ କରିଲେ ପିଲାମାନେ କଲେଜ ମୁହାଁ ହେବେ।
4: ଭେରି ନାଇସ୍ ସଜେସନ ଅଲ ଅଫ୍ ୟୁ, ଥ୍ୟାଙ୍କ ୟୁ ମାଇ ଡିଅର ଷ୍ଟୁଡେଣ୍ଟସ, ଇଟ୍ସ ରିଏଲି ନାଇସ୍ ସଜେସନ, ୱିଲ୍ ଡେଫିନେଟଲି ଟ୍ରାଏ ଟୁ ଇମ୍ପ୍ଲିମେଣ୍ଟ ଦିସ୍ ରୁଲ୍ସ ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ।
0: ଆଚ୍ଛା ମାନସ, ତୁ ସୀମା ବିଷୟରେ କିଛି ଜାଣିଛୁ? ମାନେ ସେ କେଉଁଠି ରୁହେ, ତା ହଜବେଣ୍ଡ କଣ କରେ, ତା ପିଲାପିଲି ଅଛନ୍ତି ନା ନାହିଁ, କହିପାରିବୁ କି?
3: ସିଦ୍ଧୁ, ତୁ ପୁଣି କାହିଁକି ତା କଥା ପଚାରୁଛୁ? ତୁ କଣ ଜାଣିନୁ, ଗ୍ରାଜୁଏସନର ଲାଷ୍ଟ ଇୟରରେ ତାର ମ୍ୟାରେଜ ହୋଇଯାଇଥିଲା। ଆଉ ଶୁଣ, କଲେଜରେ ସେ ମୋ ଅତିପ୍ରିୟ ଭଉଣୀ ଥିଲା, ହେଲେ ଯେବେଠୁ ତୋତେ ଛାଡି ଚାଲିଗଲା ତା ପରଠାରୁ ମୋର ତା ସହିତ କିଛି ବି କଣ୍ଟାକ୍ଟ ନାହିଁ।
2: ସେ ଝିଅଟି ପାଇଁ ତୁ ଆମକୁ ଛାଡି ଚାଲିଗଲୁ, ଫେୟାରୱେଲ ପାର୍ଟିରେ ବି ରହିଲୁନି।
0: ହଁ ସାଙ୍ଗ, ତାକୁ ଭୁଲିବାକୁ ବହୁତ ଚେଷ୍ଟା କରୁଛି କିନ୍ତୁ ପାରୁନି ରେ, ସେ ମୋର ଫର୍ଷ୍ଟ ଆଣ୍ଡ ଲାଷ୍ଟ ଲଭ୍ ଥିଲା, ତାପରେ ଏଠି ରହିଲେ ତା କଥା ମନେ ପଡ଼ିବ ବୋଲି ହାଇଦ୍ରାବାଦ ଚାଲିଗଲି। 10 ବର୍ଷ ଭିତରେ ତାକୁ ଭୁଲି ଆଗକୁ ବଢ଼ିବାକୁ ବହୁତ ଚେଷ୍ଟା କରିଛି କିନ୍ତୁ ମୁଁ ପାରୁନି ରେ, ସବୁଥର ମୁଁ ହାରିଯାଉଛି। ବାପା ମା ବାହାବାକୁ ବହୁତ ଥର କହିଲେଣି କିନ୍ତୁ ତାରି ସ୍ମୃତିରେ ଜୀବନ ବିତେଇ ଦେବି ପଛେ, ଆଉ କାହା ସହିତ ନିଜକୁ ରଖିପାରିବିନି ରେ।
2: ଏତେ ଇମୋସନାଲ ହେ ନା ସାଙ୍ଗ, ସେ ଥରେ ହେଲେ ବି ତୋ କଥା ଭାବିଲାନି, ଆଉ ତୁ ଏତେ ବର୍ଷ ହେଲାଣି ସେ ଫିଲିଂକୁ ନେଇ ବଞ୍ଚିଛୁ।
3: ସେ ଝିଅଟି ପାଇଁ ଆମ ଫ୍ରେଣ୍ଡସିପ୍ ଗଲା, ଆଉ ତୁ ତ ଆଜି ବି ତାକୁ ମନେ ରଖିଛୁ। ହଉ ଛାଡ଼, ଚାଲ ଡିନର କରିବା,
0: ଚାଲ।

0: ଦେଖିଲୁ ମାନସ, ଆମେ ଯେତେବେଳେ ସହୃଦୟରେ କିଛି ଚାହୁଁ ପୁରା କାଇନାତ ସେମାନଙ୍କ ମିଳନ ପାଇଁ ଚେଷ୍ଟା କରିଥାଏ। ଯାହା ହେଉ, ଆମ ସାଙ୍ଗଟା ଏତେ ଦିନ ପରେ ତା ମନ କଥା ଖୋଲି କହିପାରିଲା।
1: ହଁ ସାଙ୍ଗ, ଠିକ କହିଲୁ,
0: ସେମାନଙ୍କ ଖୁସିରେ ଆମ ଖୁସି। ହେଲେ ପୂଜା
1: ପୂଜା ପୂଜା ପୂଜା କଣ କଲା?
0: ପୂଜା ବିଷୟରେ ଗୋଟେ କଥା ଜାଣିଛୁ?
1: କଣ କଣ କହୁନୁ?
0: କହିଲେ ରାଗିବୁନି ତ?
1: କଣ କଣ କହ କହ କହ।
2: ତେବେ ଶ୍ରୋତା ବନ୍ଧୁ, ଏଇ ତ ଶୁଣିଲେ ନାଟକ କହିଲେ ରାଗିବନି ତ, ଏବଂ ଏହାକୁ ରଚନା କରିଥିଲେ ସୁବ୍ରତ ସାମନ୍ତରାୟ, ପ୍ରଯୋଜନା କରିଥିଲେ ରଞ୍ଜନ କୁମାର ବେହେରା, ଏବଂ ଅଂଶଗ୍ରହଣ କରିଥିଲେ ମାନସ ରଞ୍ଜନ ବାରିକ, ସୁବ୍ରତ ସାମନ୍ତରାୟ, ନିବେଦିତା ପଣ୍ଡା, କୌଶିକ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ତେବେ ସାଥୀ, ବର୍ତ୍ତମାନ ଶୁଣିବା ଗୋଟିଏ ସୁନ୍ଦର ସାକ୍ଷାତକାର, ଯାହାକୁ ନେଇ ଆସିଛନ୍ତି ସରୋଜିନୀ ମଣ୍ଡଲ।
3: ଆଜି ଆମ ସହିତ ଅଛନ୍ତି ନାରାୟଣ ଇଂଲିଶ ମିଡିୟମ ସ୍କୁଲର ଦଶମ ଶ୍ରେଣୀର ଟପର ଟି ଜାଗୃତି। ତାଙ୍କର ପରିଶ୍ରମ, ନିଷ୍ଠା ଓ ସଫଳତାର କାହାଣୀ ଶୁଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଏହି ବିଶେଷ ସାକ୍ଷାତକାର।
4: ନମସ୍କାର ମ୍ୟାଡାମ, ଆପଣଙ୍କ ପରିଚୟ?
5: ନମସ୍ତେ ମ୍ୟାମ, ମୁଁ ମୋ ନାଁ ଟି ଜାଗୃତି, ମୁଁ ନାରାୟଣ ଇଂଲିଶ ମିଡିୟମ ସ୍କୁଲରେ ଛାତ୍ରୀ। ଏହା ବର୍ଷ ମୁଁ ଦଶମ ଶ୍ରେଣୀରେ 95.6 ହାସିଲ କରିଛି ମ୍ୟାମ।
4: ଆପଣଙ୍କ ଦଶମ ବୋର୍ଡ ପରୀକ୍ଷାରେ ସ୍କୁଲ ଟପର ହେବା ପାଇଁ ଅନେକ ଅଭିନନ୍ଦନ।
5: ଥ୍ୟାଙ୍କ ୟୁ ମ୍ୟାମ, ମୁଁ ବହୁତ ଖୁସି ଏବଂ ଗର୍ବିତ ଅନୁଭବ କରୁଛି। ଏହା ମୋର କଠିନ ପରିଶ୍ରମ, ନିୟମିତ ଭାବରେ ଏବଂ ସବୁର ଆଶୀର୍ବାଦର ଏକ ଫଳ ମ୍ୟାମ।
4: ଏହି ସଫଳତାର ଶ୍ରେୟ କାହାକୁ ଦେବା ପାଇଁ ଚାହିଁବେ?
5: ଏହି ସଫଳତାର ଶ୍ରେୟ ମୁଁ ମୋର ମାତା ପିତାକୁ ଦେବାକୁ ଚାହୁଁଛି।
4: ପ୍ରତିଦିନ କେତେ ଓ କେତେ ସମୟ ପଢୁଥିଲେ?
5: ମୁଁ ପ୍ରତିଦିନ ପ୍ରାୟ 6-8 hours ଘଣ୍ଟା ପଢୁଥିଲି। ପରୀକ୍ଷା ନିକଟରେ ମୁଁ 10-12 hours ପଢୁଥିଲି ମ୍ୟାମ।
4: ପଢା ସହିତ ମନୋରଞ୍ଜନ କିମ୍ବା ଖେଳକୁ କେମିତି ସମୟ ଦଉଥିଲେ?
5: ମୁଁ ପଢା ସହିତ ୟୋଗା, ଫିଜିକାଲ ଏକ୍ସରସାଇଜ, ସାଇକ୍ଲିଂ ଏସବୁରେ ମୋର ମନ ଥିଲା।
4: କେଉଁ ବିଷୟ ଆପଣଙ୍କର ପ୍ରିୟ ଏବଂ କାହିଁକି ଥିଲା?
5: ମୋର ପ୍ରିୟ ବିଷୟ ଥିଲା ମ୍ୟାଥ, କାରଣ ସମସ୍ୟାକୁ ସମାଧାନ କରିବାକୁ ମୋତେ ବହୁତ ଭଲ ଲାଗେ। ଗଣିତ ମୋର ଚିନ୍ତା କରିବା ଏବଂ ଲଜିକାଲ ଥିଙ୍କିଂ କରିବାରେ ବେଶୀ ସହାୟତା କରେ।
4: ପରୀକ୍ଷା ସମୟରେ ଚାପକୁ କେମିତି ମୁକାବିଲା କରୁଥିଲେ?
5: ମୁଁ ପରୀକ୍ଷା ସମୟରେ ବେଶୀ ଷ୍ଟ୍ରେସ ୟା ପ୍ରେସର ନେଉନଥିଲି। ମୁଁ ଇଣ୍ଟରେଷ୍ଟ ଆଉ ଫୋକସ ଭାବରେ ଏକା ପଢୁଥିଲି ମ୍ୟାମ। ଷ୍ଟ୍ରେସ ଆଇଲେ ମୁଁ ମୋର ଫ୍ୟାମିଲି ସାଙ୍ଗରେ ସ୍ପେଣ୍ଡ କରୁଥିଲି, ଆଉ ୟୋଗା, ଫିଜିକାଲ ଏକ୍ସରସାଇଜ ଏସବୁ କରୁଥିଲି ମ୍ୟାମ।
4: ଆପଣଙ୍କ ସଫଳତାର ମୁଖ୍ୟ ରହସ୍ୟ କଣ?
5: ମୋର ସଫଳତାର ମୁଖ୍ୟ ରହସ୍ୟ ହେଉଛି କି ମୋର ନିୟମିତ ପଢା, କଠିନ ପରିଶ୍ରମ ଆଉ ଆତ୍ମବିଶ୍ୱାସ, ଏବଂ ମୋର ଫ୍ୟାମିଲି ବେଶୀ ସପୋର୍ଟ କରୁଥିଲେ।
4: ଆଚ୍ଛା, ଆପଣଙ୍କ ପଢାରେ ଆପଣଙ୍କ ଫ୍ୟାମିଲି କେମିତି ସପୋର୍ଟ କରୁଥିଲେ?
5: ସବୁ ବୁକ୍ସ କିଛି ମୋତେ ଷ୍ଟ୍ରେସ କରୁନଥିଲେ। ମୋର କିଛି ପ୍ରେସର ଥିଲେ ସେମାନଙ୍କୁ କହିଲେ ମୋତେ ଆଉ ଭଲ ସପୋର୍ଟ କରୁଥିଲେ, ଆଉ ମୋତେ ଏନକରେଜ ବି କରୁଥିଲେ।
4: ଅନ୍ୟ ଛାତ୍ରଛାତ୍ରୀଙ୍କୁ କଣ ପରାମର୍ଶ ଦେବାକୁ ଚାହିଁବେ?
5: ମୁଁ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଷ୍ଟ୍ରେସ ନେବାକୁ ବିଲକୁଲ ମନା କରିଦେବି। ଫୋକସ ଅର୍ ଇଣ୍ଟରେଷ୍ଟ ଭାବରେ ଏକ ପଢା କର, ଏବଂ ଡିପ୍ରେସନ ଏସବୁ ଜାଗାରେ ବେଶୀ ମନ ନ ଦେବେ, ଏବଂ ପଢାରେ ଏକା ବେଶୀ ଧ୍ୟାନ ଦେବେ।
4: ଆଗାମୀ ଦିନରେ କଣ ହେବାକୁ ଇଚ୍ଛା?
5: ମୁଁ ଆଗାମୀ ଦିନରେ AI ଇଞ୍ଜିନିୟରିଂ ହେବାକୁ ଯାଉଛି।
4: ଆପଣଙ୍କର ଏହି ଇଚ୍ଛାଟା ଛୋଟବେଳୁ ଥିଲା?
5: ହଁ ମ୍ୟାମ, AI ଇଞ୍ଜିନିୟରିଂ ମୁଁ 8th standard ହେବାକୁ ଚାହୁଁଥିଲି ମ୍ୟାମ।
4: ଆପଣ କେମିତି ଇଚ୍ଛୁକ ହେଲେ ପାଇଁ?
5: ମୋର ମାମୁଁ ବେଶୀ ସପୋର୍ଟ କରିଥିଲେ, ସେ AI ଇଞ୍ଜିନିୟରିଂ ଫିଲ୍ଡ ରେ ଅଛନ୍ତି, ସେଥିପାଇଁ ମୋର ଇଣ୍ଟରେଷ୍ଟ ଥିଲା ମ୍ୟାମ ସେଠି।
4: ଅଭିଭାବକ ଓ ଶିକ୍ଷକଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା?
5: ତାଙ୍କର ଭୂମିକା ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା। ମୋର ମାତା ପିତା ସବୁବେଳେ ମୋତେ ଉତ୍ସାହିତ ଦେଉଥିଲେ, ଏବଂ ଟିଚର୍ସ ମାନେ ବି ବେଶୀ ସପୋର୍ଟିଭ ଥିଲେ। ତାଙ୍କର ଲେକ୍ଚର୍ସ ମୋତେ ପୁରା ଇଣ୍ଟରେଷ୍ଟ ଭାବରେ ବୁଝା ପଡୁଥିଲା ମ୍ୟାମ।
4: ରେଡିଓ ଓ ଶ୍ରୋତାମାନଙ୍କ ପାଇଁ କିଛି ପ୍ରେରଣାଦାୟକ କଥା କହିବେ କି?
5: କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସ ଥିଲେ ସଫଳତା ନିଶ୍ଚୟ ମିଳେ ମ୍ୟାମ। ଯଦି ଆପଣ ନିଜର ଲକ୍ଷ୍ୟ ଉପରେ ବେଶ ବିଶ୍ୱାସ କରିବେ ଏବଂ କଠିନ ପରିଶ୍ରମ କରିବେ, ତାହେଲେ ନିଶ୍ଚୟ ଭାବରେ ସଫଳତା ପାଇବା।
4: ପଢାରେ ସଫଳ ହେବା ପାଇଁ ସମୟ ପରିଚାଳନା କେତେ ଆବଶ୍ୟକ?
5: ସମୟ ପରିଚାଳନା ପଢାରେ ସଫଳତା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଟାଇମକୁ ଠିକ ଭାବରେ ବ୍ୟବହାର କରିବେ, ତାହେଲେ ସବୁ

0: ସାହାଯ୍ୟ ହେବ।
1: ଅନଲାଇନ୍ ପଢ଼ା ଓ ମୋବାଇଲ୍ ବ୍ୟବହାରକୁ କେମିତି ନିୟନ୍ତ୍ରଣ କରୁଥିଲେ ଆପଣ?
0: ମୁଁ ମୋବାଇଲ୍ କେବଳ ପଢ଼ା ଏବଂ ଅନଲାଇନ୍ କ୍ଲାସେସ୍ ପାଇଁ ଏକା ୟୁଜ୍ କରୁଥିଲି। ସୋସିଆଲ୍ ମିଡ଼ିଆ, ଇନଷ୍ଟାଗ୍ରାମ୍ ଏସବୁରେ ମୋର ଇଣ୍ଟରେଷ୍ଟ ନଥିଲା ମ୍ୟାମ୍।
1: ଆଚ୍ଛା ମ୍ୟାମ୍, ଆପଣ କଣ ଅନଲାଇନ୍ କ୍ଲାସ୍ କରୁଥିଲେ କି?
0: ହଁ ମ୍ୟାମ୍, ଅନଲାଇନ୍ କ୍ଲାସ୍ରେ ଏକା ମୁଁ ପଢ଼ୁଥିଲି। 10th ମୁଁ କିଛି ଟ୍ୟୁସନ୍, କୋଚିଂ ଏସବୁ ଯାଇନଥିଲି।
1: ଏହି ସଫଳତା ପରେ ଆପଣଙ୍କ ପରବର୍ତ୍ତୀ ଯୋଜନା କଣ?
0: ଏହି ସଫଳତା ପରେ ମୁଁ ମୋର ଆଗେ ବେଶୀ ପରିଶ୍ରମ କରି 11th 12th ପାସ୍ କରିବି ଆଉ ଜେଇ ନିଟ୍ ବି କ୍ରାକ୍ କରିବି ମ୍ୟାମ୍।
1: ଆଶା କରୁଛୁ ଆପଣ ଆଜି ଯାହା ବି ଆପଣଙ୍କର 10ମ ଶ୍ରେଣୀର ଏକ୍ସପିରିଏନ୍ସ ବିଷୟରେ କହିଲେ ଏହା ଆମ ଯୁବ ସମାଜରେ ବହୁତ ପ୍ରେରଣାଦାୟକ ଥିବ। ରହୁଛୁ ମ୍ୟାଡମ୍, ନମସ୍କାର।
0: ଧନ୍ୟବାଦ ମ୍ୟାମ୍, ମତେ ବି ବେଶୀ ଭଲ ଲାଗୁଛି। ଥ୍ୟାଙ୍କ ୟୁ ଫର ଦିସ୍ ଅପରଚୁନିଟି ମ୍ୟାମ୍।
1: ଧନ୍ୟବାଦ ମ୍ୟାଡମ୍, ରହିଲୁ, ନମସ୍କାର।
2: ତେବେ ଶ୍ରୋତା ବନ୍ଧୁ, ଏଇ ତ ଶୁଣୁଥିଲେ ଗୋଟେ ସୁନ୍ଦର ସାକ୍ଷାତକାର ଟି ଜାଗୃତିଙ୍କ ସହିତ। ତେବେ ଶ୍ରୋତା ବନ୍ଧୁ, ବିଦାୟ ନେବା ପୂର୍ବରୁ ଚାଲନ୍ତୁ ଶୁଣି ରଖିବା ଆଗାମୀ କାଲିର ଆକର୍ଷଣ ବିଷୟରେ। ଆଗାମୀ କାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ବର୍ଥ ଆନିଭର୍ସରୀ ଅଫ୍ ବିନାୟକ ଦାମୋଦର ସବରକର ଏବଂ ଶୁଣିବେ ଗୋଟିଏ ସାକ୍ଷାତକାର, ନୂତନ ପ୍ରତିଭା ଏବଂ କିଛି ଜଣା ଅଜଣା।
1: ତାହେଲେ ଏ ତ ଥିଲା ସାଥୀ ଆଜିର ସମ୍ଭାର କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତୁ। ଆପଣଙ୍କ ମତାମତ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ଦ୍ୱାରା ଆମକୁ ପଠାଇ ପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇବା ପାଇଁ ଆମ ନମ୍ବରଟି ହେଉଛି 9438268568 ଏବଂ ଇମେଲ ଆଇଡିଟି ହେଉଛି airjaipur@gmail.com। ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସରୋଜିନୀ ମଣ୍ଡଲ
2: ଆଉ ମୁଁ ସୋନାଲି ପଣ୍ଡା। ରହିଲୁ ସାଥୀ,
3: ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ। ଆଜି ଏଥିରେ ପ୍ରଚାର କରୁଛୁ ହେଲୋ ସାରଦା ଲାଗୁଆ ଗୀତ। ଉପସ୍ଥାପନାରେ ଅଛନ୍ତି ଲାଲମୋହନ ମିଶ୍ର ଏବଂ ପଞ୍ଚାନନ ଦାସ।

0: ଭାଲେ ଜୁହାର ଲାଗ ଭାଇ ବୋଇ ନିମନ
1: ମୁଇଁ ଯା ଜିତ୍ର ଭାଇ ଜୁହାର କରିଦେଲିନି
0: କଣ ତୁ କାକର ଫାନି ଖାଇଲୁ କି ତୋର ସମାନ ସେ କଣ ପରାଠା ସମାନ ଖର ଖର ଖର ଖରସି ଅଛି
1: ଏବେ ତ ଏ ତପତ କେ କାକର ଫାନି ମନ ଖାଇ ବୁଲିନି ଆରି
0: ସେ ଖାଇଛେ ଆଇସ୍କ୍ରିମ
1: ହେ
0: ଫ୍ରିଜ ଭିତର ରଖବା ଖାଇଛେ ଫାନି ମନ
1: ସେଟା ଦୁଗି କରି ଏମିତି ଅବସ୍ଥା ଆରି
0: ଏମିତି ଖାଇଛି ଏବେ ଖାଇ ବୋଲେ ଜଲ ଛତର ଖୋଲାଇନି ମାଟି ଆଡି ଭିତରେ ରଖିଦେ ଭାଇ ଫାନି ମନ ସେ ଭିତରେ ଖାଇଛେ ଗୋଟେ ଚଣ୍ଠୁ ପରାଟା ବୁଡାଇ କରି ଫାନି ରିକାଇ କରି ଖାଇଲାଇନି କି
1: ନାଇଁ
0: ସେଟା ଖାଇଲେ ଭୁଲ ତକେ ସେ ପଞ୍ଚ ଫାନି କାଞ୍ଚ ଭିତରେ ବିକିଲାଇନି ସେ ଫାନି ସେଟା କମ ଦିନ ଫାନି କି ସେଟାର ପାଇଁ ଜଣଟା ଆମର ସଜ ଫାନି ମିଳିଲାନି ଆମେ ଡୁଙ୍ଗି କରି ଆଣିଲୁନି କି ନଉଛୁ ତା ନନି ଆଣିଲୁନି ନହେଲେ ସେ କାଇ ସେ ଇତିଟା ସେ ଜଣ ଆମର ସପ୍ଲାଇ ହେଲାନି ହେଲାନି ପାଇପାନି।

0: छेपानी या। चिम्सा खाइबार मात्र सज पानी खाइबार आर काकर पानी न खाइबार काकर पानी खाइले एंतियाका तोके कैसे दर लाची कि
1: नहीं
0: से टोटरी दारसी नई लिमसा जोर मुड़ दुखा मिसा हुई मात्र पानी खाइबार आर ये दिन ये जोन माने मन गौर अच्छे रोट पाली के सेटा गोटे हाँडी बखाई करी सेठी फानी रिकाई को रखिले जीवा आईवा लक्ष्मण मिसा
1: खाइबे
0: खाता नोलो माउनी आज जबर फोन आईसी फोन कर दे लाई जखनी आराम होए मार जाए
1: होय होय होय
0: आले दर दियो फोन
1: जी जी जी उठा मुटा
2: ଆଜ୍ଞା ମତେ ଗୋଟେ ଗୀତ ଶୁଣେଇଦେବେ
0: ଆଲେ ତମର ନାଁ କୁହା ଖାଇକି ତାର ପଛେ ଗୀତ ଶୁଣାଇ ଦେବି
2: ମୋ ନାଁ ହଉଛି ଚନ୍ଦ୍ରକାନ୍ତ ପୃଷ୍ଟି କହୁଛି ଗୋପପୁର ନିଶ୍ଚିନ୍ତ କଲି କଟକରୁ
0: ବୋଲ ଚାଷ କି ବାବୁ
2: ମତେ ଗୋଟେ ଗୀତ ଶୁଣେଇଦେବେ ଆପଣଙ୍କ ପସନ୍ଦରେ ଆଉ
0: ଆମର ପସନ୍ଦ ଭିତରେ ଗୀତ ଶୁଣାଇ ଦେବୁ ଯେ ତମର ବାଟେ ଖରା କେମିତି ତାର ଛେକଲାନି
2: ଖରା ତ ବହୁତ ଜୋର ହଉଛି ଆମ ପଟେ ଆଉ ବହୁତ ଏତେ ଜୋର ଖରା ହଉଛି ମାନେ ଫ୍ୟାନ ଲଗେଇଲା ବି ଶୋଇ ହଉନି ଗରମ ପବନ ଦଉଛି ଫ୍ୟାନରେ ଥଣ୍ଡା ବି ଲାଗୁନି ଆଉ
0: ଆମର ବାଞ୍ଜା ଗୀତ ଭିଡ଼ାଇଲା ଅଛି ତୁମକୁ ଶୁଣାଇବା ଖାଇ
2: ଆଜ୍ଞା
0: ହେଲେ ବାଞ୍ଜା କାହିଁ ଗୀତ ଶୁଣାଇବୁ ତାଙ୍କେ
1: ଭଲ ଭଲ ଗୀତ ଗୋଟେ ତମକେ ମନକେ ଆଇଲା ପାଠଟା ଗୋଟେ ଶୁଣାଇ ଦେବୁ ଆମେ
2: ଆଜ୍ଞା ଗୋଟେ ଭଲ ଗୀତ ରୋମାଣ୍ଟିକ ଗୀତ ଶୁଣାଇ ଦେବେ
0: ବୋଲ ଖାତ ବାବୁ ଧନ୍ୟବାଦ ଲାଗୁ
2: ଆଜ୍ଞା ନମସ୍କାର

0: ¿Dio?
1: ଆଲେ ତମର ଗୀତ କେ ସୁନା ଦେବେ?
0: ହଁ, ଗୀତ ଶୁଣେଇ ଦେବେ। ଅଛନ୍ତି ସେଟା ଭାଇ ଭଉଣୀ ସମସ୍ତଙ୍କୁ।
2: ଆରି ଏନ୍ତା ସେ ଫୋନ କରିଥିବ, ଧନ୍ୟବାଦ ଲାଗ, ଜୁହାର ଲାଗ।
3: ନମସ୍କାର।

0: ಬಟ್ ಕೆಂತಾರ ಪಾನಿ ಪುನಃ ಮರ್ಲಾನಿಕಿ ಕರ ಚಕ್ಲಾನಿಕಿ ಕೆಂತಾರ ಇಲ್ಲ
1: ಪಾನಿ ಮರ್ಬಾರ ಪಾನಿ ನೈ ಮರ್ಬಾರ ಮಾಮಾ ಪಿಪಂಡ ಪರಾ ಹೋಗಿ
0: ಗೋರು ತೈಸೆ ಬಾರ್ಬಾರ್ ದೈ ಕಾ ಕಾಡಾ ಮುಂದ ಧರಿ ಕರಿ ಬಾರ್ಬಾರ್
1: ଘରୁ ବାହାରିଲେ ପାଣି ଦୀପ ନେଇକିରି ଯିବାର କଥା ଗଲା ଚଷମା ମୁଡ଼ ପଗୁଡ଼ି ପାଲେ ଜୋତା ଆଉ ଯଦି ବିଶେଷ କାର୍ଯ୍ୟକ୍ରମ ନାଇଁଥିଲେ ବିଶେଷ କିଛି କବାର ନାଇଁଥିଲେ 11 ବଜେରୁ ତ ମଠା ନାଇଁ ବାହାରବାର କଥା
0: 4
1: ବଜେ ତ
0: ଏଟା ତୁମର
1: ଯାହାକେ ଅନ୍ତୁଘାତ ଜଣା ପଡ଼ିଲା ତାର କେ ବରଫ ନଖଣ୍ଡି କରି ଡାକ୍ତରଖାନା ନ ଏଡମିଟ କରବାର କଥା
0: ତୁମର କଥା କେ ଶୁଣି କରି ଆମର ଭାଇ ଭଉଣୀ ମନ ମିଶା ସେମିତି ଆଗା କର ତୁ ମୁଣ୍ଡେ ପାଗ ବାନ୍ଧିବା
1: ଭାଇ ଭଉଣୀ ମାନଙ୍କ ଗୋଟେ ସଚେତନ ବାର୍ତ୍ତା
0: ଜୁହାର ଲାଗୁ ତେବେ ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ
2: ଜୁହାର କଲି ଆଜ୍ଞା
0: ଜୁହାର ଜୁହାର ତିନ ଫୁଟ ଜୁହାର ଲାଗ ତମକେ
2: ତମକେ ପୁରା ପୁରା ଜୁହାର ଆଜ୍ଞା
0: କଲ କି ଗୋଟେ ଦେବି ତମକେ ଜୁହାର ମନ ପଠାଇ ଦେବା ସେ ଆମର ବୈଠକ ଭିତରେ
2: ଧନ୍ୟବାଦ ଆଜ୍ଞା
0: ହେଲେ ମିଠାମିଠି କେନ୍ତା ଚାଲିଲା
2: କଳାହାଣ୍ଡି ଜିଲ୍ଲା ଭବାନୀପାଟନା ଜଗନ୍ନାଥପୁର
0: ମିଠା କରବାଟା କେନ୍ତା ବୋଲିନି
2: ମିଠା ତ ଆଜ୍ଞା ଚାଲିଛି ଆଜ୍ଞା ଆପଣ ତ ନେଇ ଆସୁଛନ୍
0: ଇତି ଖେଟାଇବାର ଅଛି କି ନାଇଁ ତମର ମିଠା କେ ତମେ ଏକା ଘେନିଲାସିନି ତମେ ଏକା କରିଲାସିନି ତମେ ଏକା ଖାଇଲାସିନି ଯେ
2: ନାଇଁ ଆଜ୍ଞା ଆମେ ନେଇ ଖାଇବାର ନାଗେ ଏଟା ଲୋକକେ ବାଟୁଛୁ ଆଜ୍ଞା
0: ଆମର ବାନ୍ଧା ବୋଲୁଛି ଆଛେ ମୋ କେବେ ମିଶା ଦେତ ନାଇଁ ବୋଲାଇନି
3: ହଇ ମୋକେ ମିଶା ଆଣିଦେବାର କଥା ନା ଆରି
2: ଆଜ୍ଞା ଆପଣ ତ ଆସ ବୋଲୁଛି ଆଜ୍ଞା
0: ବାନ୍ଧା କେଟିଛି କେଟିଛି ତା ଗାଡି ଗୋଟେ ଘେନିଲା ଅଛି ତ ଫୁଟ ଫୁଟ ଲୋକ ବୋଗି ଦେବୁ 2 ଲକ୍ଷ ଉଠି ଆଇବୁ ଆରି ଆଲେ କାହିଁକି ଶୁଣିବାକୁ ମନ ଅଛି ଆଜି
2: ମୋତେ ଛାଡ଼ିକି ତୁ

0: ballano nemici a noi.
1: Hello, Sarda Lagavagit.
2: Ah, Sarda Lagavagit.
1: Kye koi lasni kundin koi lasni?
2: No, muna bandar kutila ko nabru za samburu ko tali.
1: Ale kai git sunsa?
2: Ah, adi gita di hantu?
3: Ye gita hantu gari le sun tum kusun lai jim.
2: Pankar Sara Bhaskar Bhante Jala Kantha, Sarsad Mahapatra, Susan Kilar, Mohan Achari, Lokunath Swain, Tadre Raghu Padane, Hrushikesh, ଆଉ ଯେତେ ଶ୍ରୋତା ଭାଇ ଭଣୀ ରହିଲେ ସମସ୍ତଙ୍କୁ ବିଶେଷ କରି ଆପଣଙ୍କୁ ଆଉ
3: ଗୀତ ରହିଲେ ଶୁଣାଇ ଦେବୁ ନହେଲେ ବିନ୍ ଟାଇମ୍ ସବୁ ଶୁଣାଇ ଦେବୁ ତୁମକୁ
2: ଆଜ୍ଞା
3: ଜୁହାର ଲାଗ
2: ରହୁଛି ନମସ୍କାର ଜୁହାର
3: ଜୁହାର ଜୁହାର
4: अरे चुटिया मूसा बिल मूसा बेड़ा मूसा घोर मूसा मूसरे मूसा चुचुंदरा मूसा बोड़े मूसा हे मूसरे मूसा हे मूसा मूसा मूसा।

0: ଆଚ୍ଛା ପିଲାମାନେ ସବୁ ଗିଳିଛ? ଆରେ ମୁଁ ପଚାରିବାର ଅର୍ଥ ହେଲା ଖାଇଛ ତ ସବୁ?
1: ଭାଇ ବହିନୀ ମୁନ୍ ନାଟକ ହେଲାନି ଦୁଇ ଦୁଇ ଗୁନେ ଚାର ଶୁଣିବା କେ ନ ପାସରା
2: ଏ ଟକି ମୁନ୍ ଆନା ଢାବୁଆ ନା ଚାଉଲ ଶାଗ ଘେନବାର ଅଛେ
3: ଆଜି ମୋରଟା ମୁଇଁ ନ ଦେଇ ମା କାଲିକେ ବାଲି ଦେଖବାକେ ଯିବାର ଅଛେ
4: ମୁଇଁ ମିଶା ନ ଦେଇ।

ଏଥର ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି ବନ୍ଦନା ଶୁଣିବେ ସକାଳ 6:05ରେ ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ସାଧନା ଦାସ, ବେଣୁଧର ସୁବୁଦ୍ଧି ଏବଂ ମିତାଲି ଚିନ୍ନାରା। ରାମଚରିତ ମାନସ ଶୁଣିବେ ସକାଳ 6:25ରେ। ରିଞ୍ଜୋଡ଼ିରେ ଶୁଣିବେ ପରଜା ଗୀତ ସକାଳ 6:45ରେ। ସକାଳ 7:25ରେ ଶୁଣିବେ ଗବାକ୍ଷ, ବିଷୟ ରହିଛି ସଂଯମତା। ଲଘୁସଙ୍ଗୀତର କାର୍ଯ୍ୟକ୍ରମ ସୁର ଲହରୀ ସକାଳ 8:30ରେ। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ କୁନ୍ତି ବେହେରା। ଡାଏଲ ଆକାଶବାଣୀ ପ୍ରଚାର କରିବୁ ସକାଳ 9:00ରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ଦିନ 11:00ରେ ପ୍ରଚାର କରିବୁ ନାଟକ ପରାଜିତା ନାୟିକା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା କୁଞ୍ଜ ବିହାରୀ ନନ୍ଦ। ମଧ୍ୟାହ୍ନ 12:00ରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 12:30ରେ ପ୍ରଚାର କରିବୁ ସୌର ଭାଷାର କାର୍ଯ୍ୟକ୍ରମ ତାରବା, ଘର ଓ ଘରଣୀ ଶୁଣିବେ ଦିନ 1:20ରେ। ଏଥିରେ ଶୁଣିବେ ସାକ୍ଷାତକାର, ମହିଳା ସଶକ୍ତିକରଣରେ ଏସ୍ଏସ୍ଜିର ଭୂମିକା। ଏଥିଲା ଆମର ଚଳିତ ଅଧିବେଶନ ଏବଂ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଭଗବାନ କପିଳଦେବ କହୁଛନ୍ତି ଯେ ସଂସାର ଭିତରେ ଜୀବମାନେ ଅଜ୍ଞାନରେ ନିରତ ଭ୍ରମଣ କରି ନାନା ଦୁଃଖଭୋଗ କରନ୍ତି। ଯିଏ କହେ ଯେ ସେ ଅନେକ ସୁଖଭୋଗ କରୁଛି, ସିଏ ମାୟା ମୁହଁରେ ପଡ଼ି ଛଟପଟ ହୁଏ। ମୂଢ଼ ବ୍ୟକ୍ତି ଦୁଃଖକୁ ସୁଖ ପ୍ରାୟ ମଣି ନାନାବିଧ ସମ୍ଭୋଗରେ ଲିପ୍ତ ରହେ, ସେ ହିଁ କ୍ଲେଶ ପାଏ, ପ୍ରାଣ କଣ୍ଠାଗ୍ରତ, ଜୀବନ ଛଟପଟ ହୁଏ। ଦାରା ଧନ ପୁତ୍ର କନ୍ୟା ମଧ୍ୟରେ ଥାଇ ବ୍ୟକ୍ତି ଗୋବିନ୍ଦକୁ ସ୍ମରଣ କରେ ନାହିଁ, ସେ କେବଳ ଦୁଃଖ ପାଏ। ମଲା ପରେ କେହି ସାଙ୍ଗରେ ଯାଏ ନାହିଁ, ଯମଦୂତମାନେ ଧରି ନେଇ ନାନା ଦଣ୍ଡ ଦିଅନ୍ତେ। ମଣିଷ ବହୁତ କ୍ଲେଶ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଏ। ଜୀବର ନାନା ଦୁଃଖକୁ ଭଗବାନ କପିଳ ସୂଚାଇ ଦେଇଛନ୍ତି।

0: ଏଇଠି ଶେଷ ହେଲା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଥିଲା।
1: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣୁଥିଲେ ଏହାର 94ତମ ଭାଗ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ବର୍ତ୍ତମାନ ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ପରେ ପରେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଅନିବାର୍ଯ୍ୟ କାରଣବଶତଃ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରି ନାହାନ୍ତି। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣିପାରୁଛନ୍ତି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଅଭିମାନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି ଏବଂ ସାଥୀ। ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ରାଧାକୃଷ୍ଣ ଏବଂ ସରୋଜ କୁମାର।

ତମେ ଥିଲେ ସାଥିରେ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ ସଙ୍ଗୀତ ପ୍ରେମାନନ୍ଦ।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ஆகாசவாணி. ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି

0: ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
1: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई।
0: सार्थक पीडीएस योजना संपर्क में सूचना दी श्री वैष्णव कहते
1: ये सुधार है पीडीएस के सिस्टम में पूरे डिलीवरी सिस्टम में लॉजिस्टिक्स में ट्रांसपोर्टेशन में मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं। दूर दराज के क्षेत्र हो, महिलाएं हो, वंचित हो, सबको कवर किया जाता है।
0: ସାର୍ଥକ ପିଡିଏସ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ଆଜି କେନ୍ଦ୍ର କ୍ୟାବିନେଟ୍ 25,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାର ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ସାର୍ଥକ ପିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଜ୍ଞାନକୌଶଳ ପ୍ରୟୋଗ କରାଯିବା ଦ୍ୱାରା କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସଫଳତାର ସହ ପହଞ୍ଚି ପାରିବ। ଗମନାଗମନ ଖର୍ଚ୍ଚ ଲାଗି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକର ଲାଭାଂଶ ମଧ୍ୟ ବୃଦ୍ଧି କରିବା ବ୍ୟବସ୍ଥା ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସାମଗ୍ରିକ ବିକାଶ ଲାଗି ଉତ୍ତର ପୂର୍ବାଞ୍ଚଳର ଉନ୍ନତି ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ନବସୃଜନ, ଆପୋଷ ବିଶ୍ୱାସ ତଥା ନୂତନ ଚିନ୍ତାଧାରା ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ ସିଟି ରନର ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅଗଷ୍ଟ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରିଷଦର ଏହି ନିଷ୍ପତ୍ତି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି।

0: ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର, ସିବିଏସ୍ଇ ଏବଂ ଏନ୍ସିଇଆର୍ଟିକୁ ନୋଟିସ୍ ଜାରି କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳତା, ଭିତ୍ତିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2026 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି, ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି ପ୍ରୋଭିଜନାଲ୍ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ, ତେବେ ଏ ସମ୍ପର୍କରେ ତିନୋଟି ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲରେ ଆଗାମୀ 31 ତାରିଖ ସନ୍ଧ୍ୟା 6 ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେସ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥ୍ଲେଟିକ୍ସ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡୀଗଡ଼ଠାରେ ଏସୀୟ ରିଲେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟିଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିଉ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସଡ଼କ, ଆବାସ, ରାସନ କାର୍ଡ, ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
2: ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନଙ୍କୁ କହିଥିଲି, ମାନ୍ୟବର ଦେବପୁରର ବିଧାୟକ, ପୂର୍ବତନ ବିଧାୟକ ସମସ୍ତଙ୍କ ଉପସ୍ଥିତିରେ ଆମେ ଯିଏ ଆମେ ସମୀକ୍ଷା କରିଥିଲୁ, ସେଥିରେ ଜଳସେଚନ, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରେଡାଲି ବନ୍ଧ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ, ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ, ଗରିବ ଲୋକଙ୍କୁ ଜମି ଦେବା ଏବଂ ତା ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିର ଅଧିକାର, ଏ ସମସ୍ତ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର ତିନିଟା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବା ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ୍ ଭିତରେ ଅଛି।

0: ବିକାଶ ପାଇଁ ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ଦୃଷ୍ଟିଗୋଚର କରିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ ୱାଟର ଡିପାର୍ଟମେଣ୍ଟ ଅଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି ଆଲୋଚନା କରିବି ତାର ସମାଧାନ କରିବା ପାଇଁ। ଦେବଙ୍କ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଙ୍କର ବିକାଶ ସାଙ୍ଗରେ ନିଶ୍ଚୟ ଜଡ଼ିତ।
1: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ, ବାଳିକାଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ ପହିଲାକୁ 18 ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30ରୁ ଜୁନ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର 10ମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ଜଳସେଚନ, ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଲ୍ପିଜି ଗ୍ୟାସ୍ ଓ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ୟାସ୍ର କଳାବଜାରୀ ରୋକିବା, ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ଏବଂ ବଡ଼ ପ୍ରତିଷ୍ଠାନଗୁଡ଼ିକରେ ବିକଳ୍ପ ଇନ୍ଧନ ବ୍ୟବସ୍ଥା ରଖିବା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ମହଜୁଦ ଥିବା ସୂଚନା ଦିଆଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜାତୀୟ ରାଜପଥ 49 ପାର୍ଶ୍ୱରେ ଅବୈଧ ଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ନିର୍ଦ୍ଧାରିତ ବେଗ ସୀମା ପାଳନ ଏବଂ ବିଦ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚା ଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ରାତି 7:32।

0: ଏ ନାନୀ, ବୈଠକ ଘରକୁ ପଳାଇଲଣି କି? ମୁଇଁ ଯେ ତମେ ଆସିନଥିବ ବୋଲି ଲେଟ୍ କରିକି ନା ଆସିଲି।
1: ନାଇଁ ହେଇଟି, ଆଜି ଟିକେ ବେଳାବେଳି କାମ ସରିଗଲା ବୋଲି ଏତେ ଦିନ ହେଲାଣି ଆଇନି ବୋଲି ମନ ଟିକେ ଡାକିଲା ତ ଇଆଡ଼େ ପଳାଇଲି। ଏ ଟିକେ ବାହାରକୁ ପଳେଇ ଯାଇଥିଲି।
0: ଓହୋ, କୋଉ ବାଟେ ଯାଇଥିଲ?
1: ହେଇଟି ମୋର ଭାଇର ପୁଅ ଘରକୁ ଯାଇଥିଲି। ସିଏ ସି ହାଇଦ୍ରାବାଦ ବାଟେ ରହୁଛି, ସେଠିକି ଟିକେ ପଳେଇ ଯାଇଥିଲି। ମୁଇଁ କେବେ ଦେଖି ନାହିଁ ହୋ, ଏତେ ବଡ଼ ଜାଗା, ଏତେ ବଡ଼ ଟାଉନ୍, ହେଲେ ସେ ମେଟ୍ରୋରେ ବସିବାଟା କ'ଣ, ସେ ବଡ଼ ବଡ଼ ଗାଡ଼ିମାନଙ୍କରେ ବସିବାଟା କ'ଣ, ଆହୁରି ଏତେ ଜବର ଭିଡ଼, ଏଡ଼େ ଏଡ଼େ ଘର ଯେ କହିବାକୁ ନାହିଁ। ସେଟା ଆମେ ଦେଖି ଦେଖିକିନା ଗୋଟେ ଦୁଇ ତିନି ସପ୍ତାହ ପରା ସେଠି ରହିଗଲି। ଖରା ବି ତ ହେଉଛି।

0: ଚାଷବାସ ତ ଲାଗିଛି, ଆମର କାମଧନ୍ଦା ବି ତ ନାହିଁ ବୋଲିକି ରହିଯାଇଥିଲି।
1: ଓହୋ, ହେଲେ ସେଇ ବାଟେ ଯୋଉ ଦେଖିଲ ଯାଇକିନା କଣ ଶିଖିକି ନା ଆସିଛ ନା କିସ ଆମର ଭାଇ ଭଉଣୀ ମାନଙ୍କର ପାଇଁ?
0: ହଁ, ଶିଖିକି ନା ଆସିଛି ଯେ, ହେଲେ ସେସବୁ କଥା ଏବେ କହିବା ନା ବୈଠ ଘରକୁ ଆଗରେ ସ୍ଵାଗତ କରିବା ଭାଇ ଭଉଣୀ ମାନଙ୍କୁ।
1: ହଁ ହଁ, ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ SHG ମହିଳା ମା ଭଉଣୀ ଆହୁରି ସମସ୍ତଙ୍କୁ ଆମ ତରଫରୁ ଜୁହାର।
0: ହେଲେ ସେପଟେ ଆମର ପରା ନାଇଁ ଓ, ବଡ଼ ବଡ଼ ଘରକୁ ଏଡ଼ିକି ଟିକେ ବାହାରେ ଜାଗା ନ ଥାଉଛି, ବେଶୀ ସୁନ୍ଦର ଘର ଯାହା କରୁଛନ୍ତି, ସେଠି ଛାତ ଉପରେ ଚାଷ କରିବାଟା ଅଛି, ସେଟାକୁ ଟେରେସ୍ ଗାର୍ଡେନ୍ ବୋଲିକି କହିବେ। ତମର ଯୋଉ ଜାଗା ଅଛି, ତମେ ଯୋଉ ଘରେ ରହୁଛ, ତାର ଛାତ ଉପରେ ଏଇ ବୈଜ୍ଞାନିକ ପଦ୍ଧତି ଦ୍ଵାରା ହଉ କି ଅଲଗା କିଛି ପ୍ରଣାଳୀରେ ହଉ, କି ଚାଷ କରୁଛନ୍ତି ଯେ କହିବାକୁ ନାହିଁ, କିଏ ଧନିଆ ଗଛ ଲଗେଇଛି, କିଏ ଶାଗ ଲଗେଇଛି, କିଏ ବୋଇତାଳୁ ଲଗେଇଛି, ସବୁ ହାଇବ୍ରିଡ୍ର ବଢିଆ ବଢିଆ ଚାଷ କରୁଛନ୍ତି।
1: ହଇ ନାନି, ମୁଇଁ ମିଶା ଟିଭିରେ ଦେଖିଥିଲି ଏ ଛାତ ଚାଷ ପାଇଁ ନେଇ କି ଗମଲା ଆହୁରି ପ୍ଲାଷ୍ଟିକ ଡ୍ରମ୍, ସିମେଣ୍ଟ ଟବ୍ ଇଟା ଯାକରେ ତଳ ଆଡ଼େ ନେଇକି ଗୋଟେ ଛୋଟ ଛିଦ୍ର କରିଦେଇଥାଉଛନ୍ତି, ଯୁଆଡ଼େ କି ଅଧିକ ପାଣି ହେଲେ ବାହାରି ପଡ଼ୁଛି। ଆଉ ମାଟି ପ୍ରସ୍ତୁତି ମିଶା ଏଇଟା ପାଇଁ ବେଶୀ ଜରୁରୀ, ସେଟା ପାଇଁ ସାଧାରଣ ମାଟି ସହିତ ଗୋବର ଖତ, କମ୍ପୋଷ୍ଟ, ବାଲି ଓ କୋକୋପିଟ ମିଶେଇକିନା ହାଲୁକା ଆହୁରି ଉର୍ବର ମାଟି ପ୍ରସ୍ତୁତ କରାଯାଉଛି, ଯୋଉଟା ପାଇଁ କି ଗଛ ଭଲରେ ହବ ଆହୁରି ଅଧିକ ଉତ୍ପାଦନ ମିଶାରୁ ମିଳିବ।
0: ଛାତ ଉପରେ ଆମେ ଖାଲି ଯେ ଫୁଲ ଗଛ ଲଗେଇବା ସେଟା ନାହିଁ, ଆମେ ବିଭିନ୍ନ ପ୍ରକାରର ପନିପରିବା ଚାଷ ମଧ୍ୟ କରିପାରିବା, ଯେମିତିକି ପାଳଙ୍ଗ ଶାଗ, ଧନିଆ ପତ୍ର, ମେଥି, ଲାଉ, ଆଉ ଏଇ ଜୁକିନି ବୋଲିକି ଗୋଟେ ପରିବା ଅଛି ସେଟା କରିପାରିବା, ଟମାଟୋ ଲଗେଇ ପାରିବା, ଲଙ୍କା ଲଗେଇ ପାରିବା, ବାଇଗଣ, ଭେଣ୍ଡି, ବିନ୍ସ, ସବୁ ପ୍ରକାରର ତ ସବୁ ପ୍ରକାରର ଚାଷ କରିପାରିବା। ଆମେ ଖାଲି ବିଭିନ୍ନ ପ୍ରକାରର କୌଶଳ ଆପଣେଇବାକୁ ପଡ଼ିବ, ଯେମିତିକି ଟିକେ ବାଡ଼ି ଦେଇଦେଲେ, ଟିକେ ରଞ୍ଜା ଦେଇଦେଲେ ଗଛଟା ଓଜନ ନ ହେଇକି କେମିତି ବଢ଼ିପାରିବ, କାହିଁକି ବୋଲେ ଜାଗା ଟିକେ ଛୋଟ ନେଇକି ଆମେ କୁଣ୍ଡିରେ ଏକା ଲଗେଇବାର ଅଛି, ଗମଲାରେ ଲଗେଇବାର ଅଛି, ସେ ଗମଲା କୁଣ୍ଡିକୁ କେମିତି ଜାଗ୍ରତରେ ମାଟି ଚେଞ୍ଜ କରିବାକୁ ପଡ଼ିବ, ଟିକେ ଉର୍ବର ହବା ପାଇଁ ମାଟିଟାକୁ ଖତ ସାର ଲଗେଇବାକୁ ପଡ଼ିବ, ବୋଲେ ତ ଗଛକୁ ବେଶୀ କିଛି କରିବାକୁ ପଡ଼ିବନି, ଗଛ ତମକୁ ବେଶୀ ଦବ, ଟିକେ ଖାଲି ଯତ୍ନ କରିବାକୁ ପଡ଼ିବ ତାକୁ।
1: ଆହୁରି ନେଇକି ଆମର ସାନ ଆକାରର ଫଳ ଯୋଉଟା ଯୋଉଟା ଲେମ୍ବୁ, ଡ୍ରାଗନ ଫଳ, ଷ୍ଟ୍ରବେରୀ, ସେଟା ମଧ୍ୟ ଆମେ ଛାତ ଉପରେ ଲଗେଇ ପାରିବା। ଆହୁରି ତାର ସାଙ୍ଗରେ ଘରକୁ ସୁନ୍ଦର କରିବା ପାଇଁ ବୋଲି ଫୁଲ ଗଛ ଯେମିତିକି ଗୋଲାପ, ସୂର୍ଯ୍ୟମୁଖୀ ଏସବୁ ମିଶା ଆମେ ଛାତ ଉପରେ ଲଗେଇ ପାରିବା।
0: ଏସବୁ ବିଷୟରେ ତ କଥା ହେଲୁ, ଖାଲି ଛାତ ଉପର ଚାଷ ବିଷୟରେ କଥା ହେଇକି ବୈଠକ ଘର ସାରିଦେବା ନା କଣ, କଥା ହେଇକି ଆସୁଛ ନା ନାଇଁ?
1: ହଁ ହଁ, ଆଣିଛି ନା, ଏବେ ଆସିଲା ବେଳକୁ ରାସ୍ତାରେ ଗୋଟେ ଆଜ୍ଞାଙ୍କୁ ଭେଟିଲି, ତାଙ୍କେ କୃଷି ବିଭାଗରେ ଅଛନ୍ତି, ସେଟା ପାଇଁ କଣ କଲି ତାଙ୍କଠୁ ଏ ଯୋଉ କୃଷିଜାତ ଦ୍ରବ୍ୟ ଯାକର ପ୍ରକ୍ରିୟାକରଣ କେମିତି କରୁଛନ୍ତି ଆହୁରି କେମିତି ବିକ୍ରି କରିବା ସେ ଉପରେ ଗୋଟେ ସାକ୍ଷାତକାର ଧରିକି ଆସିଛି।
0: ଆଉ ଡେରି କରିବାନି, ହେଲେ ଚାଲ ଶୁଣିଦବା।
2: ସାର୍ ନମସ୍କାର, ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ଵାଗତ। ପ୍ରଥମେ ଆପଣଙ୍କର ପରିଚୟ ଏଟା ଜାଣିବା।
3: ନମସ୍କାର ମ୍ୟାଡମ, ମୋ ନାଁ ରାଜେନ୍ଦ୍ର କୁମାର ପାଳ, ମୁଁ କୃଷି ବିଭାଗରେ କୋରାପୁଟ ବ୍ଲକରେ ଏଗ୍ରିକଲଚର ଅଫିସର ଭାବେ ନିଯୁକ୍ତ ଅଛି।
2: ସାର୍ ଆପଣଙ୍କଠୁ ଜାଣିବାକୁ ଚାହିଁବି ଯେ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କହିଲେ ଆମେ କଣ ବୁଝିବା?
3: କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କହିଲେ ମ୍ୟାଡମ, ସାଧାରଣତଃ ଆମର ଚାଷ ଜମିରେ ଯାହା ବି ଚାଷ କରାଯାଉଛି ସେଗୁଡାକ ଉତ୍ପାଦ ବାହାରିଲା ପରେ ସେଟା ହେଉଛି ପ୍ରାଥମିକ ଉତ୍ପାଦ, ସେଇ ପ୍ରାଥମିକ ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ପାଇଁ ବୋଲିକି ଆମେ ଯୋଉ ପ୍ରୋସେସ୍ କରୁଛେ ତାକୁ ପ୍ରକ୍ରିୟାକରଣ ବୋଲି କୁହାଯାଇଥାଏ। ଉଦାହରଣ ସ୍ୱରୂପ ଯେମିତି ଆମର ଧାନ ଚାଷ କରୁଛେ, ଆମେ ଧାନ ବାହାରୁଛି ଜମିରୁ, କୌଣସି ଲୋକ ତ ଧାନକୁ ଖାଇପାରିବେନି ନା, ଧାନକୁ ଯୋଉ ମିଲ୍ରେ ପକେଇକି ଚାଉଳ କରାଯାଉଛି ତାକୁ ପ୍ରକ୍ରିୟାକରଣ ବୋଲି କୁହାଯାଏ।
2: ତ ଚାଷୀମାନଙ୍କ ପାଇଁ ଏଇ ପ୍ରକ୍ରିୟାକରଣଟା କେତେ ଦରକାରୀ?
3: ପ୍ରକ୍ରିୟାକରଣ ତା ନିହାତି ମ୍ୟାଡମ ବହୁତ ମାତ୍ରାରେ ଆବଶ୍ୟକ, କାରଣ ଯେହେତୁ ଆଜିକା ଇଏରେ ଯଦି ଦେଖିବା ଆମେ ଯାହା ବି ପ୍ରାଥମିକ ଉତ୍ପାଦ ବା ଦ୍ୱିତୀୟକ ଉତ୍ପାଦ ଯୋଉଟାକି ପ୍ରାଥମିକ ଉତ୍ପାଦରୁ ଯୋଉଟା ବାହାରେ ତାକୁ ଦ୍ୱିତୀୟକ ଉତ୍ପାଦ ବୋଲି କୁହାଯାଏ, ସେଗୁଡାକ ଯାହା ବି ବ୍ୟବହାର ଆସୁଛି ତାଠୁ ପ୍ରକ୍ରିୟାକରଣ ଦ୍ୱାରା ଆଜିକାଲି ଯେମିତି ଆପଣଙ୍କର ଦେଖନ୍ତୁ ଭେଜିଟେବୁଲ କହିବା ଟମାଟୋ, ଡାଇରେକ୍ଟ ଟମାଟୋଟା କୁ ତ ଲୋକ ଇଏ କରନ୍ତିନି, ଟମାଟୋର ସସ୍ ହଉଛି, ଟମାଟୋରୁ ଆଚାର ହଉଛି, ଏଇ ଯାକ ଯୋଉ ହଉଛି ଏଗୁଡା ଗୋଟେ ପ୍ରକ୍ରିୟାକରଣ ନା। ଖାଲି ଟମାଟୋର ମୂଲ୍ୟ ମ୍ୟାଡମ ଯଦି ମାର୍କେଟରେ 40 ଟଙ୍କା ଟମାଟୋ ଆଚାରର ଇଏଟା ଆଣିବେ ବୋଲେ ଦେଖିବେ ଆପଣ ସେଟା ଥିବ 150 ଟଙ୍କା 200 ଗ୍ରାମର, ତେଣୁ ପ୍ରକ୍ରିୟାକରଣ କରିବା ଦ୍ୱାରା ନିହାତି ଲାଭପ୍ରଦ ହେବେ।
2: କେଉଁ କେଉଁ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କଲେ ଅଧିକ ଲାଭ ମିଳିପାରିବ?
3: କେଉଁ କେଉଁ ମାନେ ଦେଖନ୍ତୁ, ବର୍ତ୍ତମାନ ତ କହିବାକୁ ଗଲେ ଆମର ଆପଣ

0: ଏଥିରେ ଆମର ଶ୍ରୀଅର୍ଣ୍ଣ ବୋଲିକି ଚାଲିଛି ମ୍ୟାଡମ। ଶ୍ରୀଅର୍ଣ୍ଣ ହଉଛି ମାଣ୍ଡିଆକୁ ଶ୍ରୀଅର୍ଣ୍ଣ ବୋଲିକି ଇଏ କୁହାଯାଏ, ମାଣ୍ଡିଆ ବା ମାଣ୍ଡିଆ ଜାତୀୟ ଶସ୍ୟ ଯାହା। ଆଜିକାଲି ତ ତା ପାଇଁ ବୋଲି ସରକାରଙ୍କର ମିଶା ପ୍ରୋତ୍ସାହନ ଅଛି, ମାଣ୍ଡିଆର ଇଏରୁ ପ୍ରକ୍ରିୟାକରଣ କରିକି ଯଦି ତାକୁ ଏବେ କିଛି କିଛିଟା SHG ମାନେ କରିଲେ କଲେଣି ସେଗୁଡାକୁ, କିନ୍ତୁ SHG ବୋଲିକି ନାହିଁ। ବ୍ୟକ୍ତିଗତ ଭାବେ ଯଦି ପ୍ରତ୍ୟେକ ଚାଷୀ ମଧ୍ୟ ଯଦି ମାଣ୍ଡିଆ ଜାତୀୟ ଉତ୍ପାଦକୁ, କିମ୍ବା ଏବେ ଦେଖନ୍ତୁ ଆମ୍ବ ସିଜନ ଚାଲିଛି, ଆମ୍ବକୁ ଇଏ କରିକି ଆଚାର ଯଦି କରିବେ, କରିକି ଇଏ କରିପାରିବେ, ଲାଭପ୍ରଦ ହେଇପାରିବେ ନିହାତି।
1: ମାନେ ପ୍ରକ୍ରିୟାକରଣ କଲେ ଚାଷୀମାନଙ୍କର ଆୟଟା ବଢିବ,
0: ନିହାତି ବଢିବ ମ୍ୟାଡମ।
1: ତ ଗ୍ରାମାଞ୍ଚଳରେ ଛୋଟ ମାପରେ ଆମେ କେଉଁ ପ୍ରକାର ଫୁଡ୍ ପ୍ରୋସେସିଂ ୟୁନିଟ୍ ଆରମ୍ଭ କରିପାରିବେ?
0: ଛୋଟ ମାପରେ ବୋଲି କହିଲେ ଦେଖନ୍ତୁ, ଆପଣଙ୍କର ତ ଆମେ ଆମ ଗାଁ ଗହଳିରେ ଲୋକଙ୍କ ସାଧାରଣତଃ କଣ ଖାଆନ୍ତି, ଘର ମାନଙ୍କରେ ପଖାଳ ସହିତ ଆଚାର ବଡି ପାମ୍ପଡ଼ ଗୁଡା ଖାଆନ୍ତି ମ୍ୟାଡମ। ବଡି ଆପଣଙ୍କର ବିରି ହୁଏ, ସେଇଟା ବି ତ ଆମର କୃଷିଜାତ ଉତ୍ପାଦ, କିମ୍ବା ଆପଣଙ୍କର ଆଚାର ଯଦି କହିବା, ଆଚାର ତ ବହୁତ ବହୁତ ଜିନିଷର ହୁଏ, ଯେମିତି ଆପଣ ସଜନା ଛୁଇଁକୁ ବି ଆଚାର କରିପାରିବେ, ଆପଣଙ୍କର ଟମାଟୋ ଆଚାର କରିପାରିବେ, ଆମ୍ବ ଆଚାର କରିପାରିବେ, ଅଦା ଆଚାର ହଉଛି, ଏମିତି ରସୁଣ ଆଚାର ହଉଛି, ଏମିତି ବହୁତ ପ୍ରକାର ଅଛି ମ୍ୟାଡମ। ଚାଷୀ ଯଦି ଚାହିଁବେ ବୋଲେ ଛୋଟ ମୋଟ ସ୍ତରରୁ ଏଇଟା ଆରମ୍ଭ କରିପାରିବେ।
1: ତ ଏହି କ୍ଷେତ୍ରରେ ସାର୍ ସରକାରଙ୍କର କେଉଁ କେଉଁ ଯୋଜନା ବା ସହାୟତା ଉପଲବ୍ଧ ଅଛି?
0: କୃଷି ଜାତୀୟ ଜିନିଷ ଉତ୍ପାଦ କରିବା ପଛରେ ଆମର କୃଷି ବିଭାଗର ନିହାତି ଇଏ ଅଛି, କିନ୍ତୁ ତାକୁ ପ୍ରକ୍ରିୟାକରଣ କରିବା ପାଇଁ ଏପାଇଁ ବୋଲି କହିଲେ କୃଷି ବିଭାଗ ତରଫରୁ ବି କିଛି ଦିଆହଉଛି ପ୍ରୋତ୍ସାହନ, କିନ୍ତୁ ଅଧିକନ୍ତୁ କହିବାକୁ ଗଲେ ସେଟାକୁ DIC ଆମର ଇଣ୍ଡଷ୍ଟ୍ରି ବିଭାଗ ତରଫରୁ ତାକୁ ଅଧିକା ପ୍ରୋତ୍ସାହନ ଦିଆଯାଉଛି। ଯେମିତି ଦେଖନ୍ତୁ ଆପଣଙ୍କର କାଜୁ ବାହାରିଲା, କାଜୁର ପ୍ରୋସେସିଂ ୟୁନିଟ୍ ହଉଛି DIC ରେ କାଜୁ ଫ୍ୟାକ୍ଟ୍ରି ଦଉଛନ୍ତି ତାଙ୍କେ, କିମ୍ବା ଅନ୍ୟାନ୍ୟ ଯେକୌଣସି ଦେଖନ୍ତୁ, ୱାନ୍ସ କୃଷି ଉତ୍ପାଦକୁ ପ୍ରକ୍ରିୟାକରଣ କରିବେ କଲେ ସେଟାକୁ ଶିଳ୍ପ ଭିତରେ ଚାଲିଯାଏ, ତେଣୁ ସେଗୁଡାକୁ ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟରୁ ଆମର SME ଅଛି, ମାଇକ୍ରୋ ସ୍ମଲ ମିଡିୟମ ଇଏ ଅଛି, ସେ ଇଏରୁ ଦିଆଯାଇଥାଏ ତାହେଲେ ଆମକୁ।
1: ଏଇ ପ୍ରକ୍ରିୟାକରଣ ପାଇଁ ସେମାନଙ୍କୁ ଟ୍ରେନିଂ କେଉଁଠି ଆଉ କିପରି ମିଳିପାରିବ?
0: କିଛି ପ୍ରକାର ପ୍ରକ୍ରିୟାକରଣ ପାଇଁ ଆମର ଏଗ୍ରିକଲଚର ଆତ୍ମା ତରଫରୁ ବି କିଛି ଟ୍ରେନିଂ ଦିଆଯାଏ, ମିଶନ ଶକ୍ତି ଥ୍ରୋରେ ତ ଆମର SHG ମାନଙ୍କୁ ବି ଦିଆଯାଉଛି, ଅଧିକନ୍ତୁ ସେଇ DIC ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଟ୍ରେନିଂର ବ୍ୟବସ୍ଥା ଅଛି।
1: ଚାଷୀମାନେ ନିଜ ପ୍ରଡକ୍ଟର ପ୍ୟାକେଜିଂଟା କିପରି କରିବା ଉଚିତ ବୋଲି ଆପଣ ଭାବୁଛନ୍ତି?
0: ପ୍ୟାକେଜିଂଟା ବୋଲି କହିଲେ ମ୍ୟାଡମ, ପ୍ୟାକେଜିଂ କରିବା ପୂର୍ବରୁ ମୁଁ ଆପଣଙ୍କୁ କହି ରଖେ, ଟିକିଏ ବଜାର ଉପରେ ଧ୍ୟାନ ଦେବାକୁ ପଡିବ ମ୍ୟାଡମ। ଦେଖନ୍ତୁ ଯଦି ଟିକେ ସହରିଆ ବଜାର କହିବେ, ସେଠି ଲୋକ ଯଦି ଟିକେ ବଡ ବଡ ପ୍ୟାକେଜ କିଣିବାର କ୍ୟାପାସିଟି ରଖୁଛନ୍ତି ସେମାନେ କିଣିପାରିବେ, କି ଗ୍ରାମାଞ୍ଚଳରେ କି ଛୋଟ ଇଏରେ ଆମେ ଯଦି ଇଏ କରୁଛେ, ତ ସେ ଜାଗାରେ ଯେମିତି କମ୍ ପଚି ଖାଉ ମାତ୍ର ଟିକେ କମ୍ ଦାମର ଗୋଟେ ପ୍ୟାକେଟ ହେଇପାରିବ ବୋଲେ ଲୋକ ତାକୁ ଆଗ୍ରହୀ ହେବେ, କାହିଁକି ନା ସେମାନେ ପଚାରିବେ ଏଇଟା କେତେ ବୋଲି କହିଲେ, ଗୋଟେ ବଡ ପ୍ୟାକ୍ କରିଦେଇଥିବ 200 ଟଙ୍କା କହୁଥିବ, ସେ 200 ଟଙ୍କାର ଚାଷୀ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ସେଟା ଗୋଟେ ବହୁତ ବଡ ଆମାଉଣ୍ଟ ନା ମ୍ୟାଡମ। ତ ସେ ଜାଗାରେ ଯଦି 200 ଜାଗାରେ ଯଦି ସେ ଯଦି 50 ଟଙ୍କିଆ ପ୍ୟାକେଟ କରିପାରିଲା, ଆଉ ଟିକେ ଛୋଟ ପ୍ୟାକେଟ କରିପାରିଲା, ତାହେଲେ ସେଟା ଅଧିକ ଆଦୃତ ହେଇପାରିବ। ଏଇଭଳିଆ ସେଇଟା ସେଠି ଆପଣଙ୍କର କ୍ୱେଶ୍ଚିନଟା ବହୁତ ଭଲ କ୍ୱେଶ୍ଚିନଟା, କିନ୍ତୁ ଏହାର ଇଏଟା ହଉଛି ମାର୍କେଟ ଆନାଲିସିସ୍ କରିବାକୁ ପଡିବ ଟିକେ।
1: କୃଷିଜାତ ଦ୍ରବ୍ୟର ମାର୍କେଟ ଲିଙ୍କେଜ କିପରି ସୃଷ୍ଟି କରାଯାଇପାରିବ ସାର୍?
0: ମାର୍କେଟ ଲିଙ୍କେଜ ବୋଲି କହିଲେ ତ ମ୍ୟାଡମ, ଆଜିକାଲି ଦେଖନ୍ତୁ ମାର୍କେଟ ଲିଙ୍କେଜ କରିବା ପାଇଁ ବୋଲି କହିଲେ ଚାଷୀ ଟିକେ ଅଧିକନ୍ତୁ ଏଜୁକେଟେଡ ହେବାକୁ ପଡିବ, ଟିକେ ଶିକ୍ଷିତ ହେବାକୁ ପଡିବ। ମାର୍କେଟ ଲିଙ୍କେଜର ପ୍ରୋବ୍ଲେମ ଯୋଗୁଁ ବୋଲିକି ସମୟ ସମୟ ଚାଷୀଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯେମିତି ଆପଣଙ୍କର ବର୍ତ୍ତମାନ ମନେକର କେରଳ ଗୁଡ଼େ ବହୁତ ଟମାଟୋ ଉତ୍ପାଦ ହେଇଗଲା, ତ ସିଏ ଜାଣିବାକୁ ପଡିବ ଯେ ପାଖ ପାଖ କୋଉ ମାର୍କେଟରେ ୟାର ଡିମାଣ୍ଡ ଅଧିକା ଚାଲିଛି। ଇ ନ୍ୟାସନାଲ ମାର୍କେଟ ଇଏ ଅଛି ମ୍ୟାଡମ, ତା ଥ୍ରୁରେ ଯାଇକି ଯଦି ସେ ଏଇଟା ଅନଲାଇନ ପୋର୍ଟାଲଟା, ସେଥିରେ ଯାଇକି ଦେଖିଲେ ଆପଣଙ୍କର ଦେଖେଇବ ଯେ ବର୍ତ୍ତମାନ ଆଜି କୁନ୍ଦୁଲି ହାଟରେ ପରିବାର ଦାମ କେତେ ଅଛି, କୋବିର ଦାମ କେତେ ଅଛି, ଟମାଟର ଦାମ କେତେ ଅଛି, ଏସବୁ ଦେଖାଏ ମ୍ୟାଡମ। ସେ ଯଦି ଦେଖିଲା ସେଠି ଅମୁକ ଜାଗାରେ ଭଲ ପ୍ରାଇସ ଅଛି, ଏ ଜାଗାରେ ଟିକେ କମ୍ ପ୍ରାଇସ ଅଛି, ତ ଏଇଠୁ ସେ ଜିନିଷ ଯଦି ସେ ସେଠି ପହଞ୍ଚେଇ ପାରୁଛି ତାହେଲେ ଟିକେ ଅଧିକା ପାଇପାରିବ, ଏଇଭଳିଆ ମାର୍କେଟ ଲିଙ୍କେଜ କରିପାରିବ।
1: ସାର୍ ପ୍ରକ୍ରିୟାକରଣ ଆଉ ବିକ୍ରି ବେଳେ ଚାଷୀମାନେ ମୁଖ୍ୟତଃ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି?
0: ଚାଷୀ ହେଉଛନ୍ତି ମ୍ୟାଡମ ଆମର ସାଧାରଣତଃ ଓଡିଶା ପରିପ୍ରେକ୍ଷୀରେ ଯଦି କହିବି, ଆମର ଅଧିକନ୍ତୁ ଅଧିକା ଚାଷୀ ଆମର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ହେଇଥିବାରୁ ସେମାନଙ୍କ ପାଖରେ ଆର୍ଥିକ ସମ୍ବଳ ଟିକେ ଅଧିକା ନଥାଏ, ଯେଉଁଥିରେ କି ଦେଖନ୍ତୁ ସେମାନେ ର ମେଟେରିଆଲ ତିଆରି କରିକି ବିକି ଦିଅନ୍ତି, କିନ୍ତୁ ତାକୁ ପ୍ରକ୍ରିୟାକରଣ କରିବା ପାଇଁ ବୋଲି ଆଉ ଟିକେ କଣ ମେସିନ ଦରକାର କି ଆଉ ଟିକେ ଇଏ ଦରକାର ବୋଲା ବେଳକୁ ସେମାନେ ସବୁ

0: ଠିକରେ ଇଏ କରିପାରନ୍ତି ନାହିଁ କିମ୍ବା କଲେ ବିକିବି କୋଉଠି ସେଇ ଚିନ୍ତା ତାଙ୍କୁ ପଡ଼ିଯାଏ ବୁଝିଲେ। ମନେକର କିଛି ଘରେ ପରିବାର ଲୋକ ନିୟୋଜିତ ହେଇକି କିଛି ଜିନିଷ ଗୁଡ଼ିକ ତିଆରି କରିଦେଲେ ପ୍ରକ୍ରିୟାକରଣ କରିକି କରିଦେଲେ ତ ତାକୁ ପୁଣି କୋଉଠି ବିକିବି ପାଖ ତଳରେ କୋଉଠି ବିକିବି ଏଇଭଳିଆ ସବୁ ତାଙ୍କୁ ସମସ୍ୟା ପଡ଼ିଯାଏ। ତେଣୁ ଅର୍ଥ ଅଭାବ ଗୋଟିଏ ମାର୍କେଟ ଆନାଲିସିସ୍ ର ଦିଟା ପ୍ରୋବ୍ଲେମ୍ ତାଙ୍କ ପାଖରେ ଥାଏ ସାର୍।
1: ତ ଏଇ ସବୁ ସମସ୍ୟାର ସମାଧାନ ପାଇଁ କୃଷି ବିଭାଗ କଣ ସେମାନଙ୍କୁ ସାହାଯ୍ୟ କରୁଛି?
0: ଏଇ ସମସ୍ୟାର ସମାଧାନ ପାଇଁ ବୋଲି କୃଷି ବିଭାଗ ବୋଲି କହିଲେ ଦେଖନ୍ତୁ, ପ୍ରଥମତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଚାଷ କରିବା ପାଇଁ ଯଦି ସିଏ ଯଦି ତା ଜମିଟା ତା ନିଜ ନାଁରେ ଅଛି ବୋଲି କହିଲେ ତାକୁ ଆମର ପିଏମ୍ କିଷାନ ଓ ସିଏମ୍ କିଷାନ ର ସହାୟତା ଯୋଗାଇ ଦିଆଯାଉଛି ମ୍ୟାଡମ୍, ଚାଷ କରିବା ପାଇଁ ଏଟା କହି ରଖେ ଚାଷ ପାଇଁ। ପୁଣି ଚାଷ କଲା ପରେ ଯଦି ସିଏ ପ୍ରକ୍ରିୟାକରଣ କରିବ, ଏବେ ଦେଖନ୍ତୁ ସିଏ ମାଣ୍ଡିଆ ଚାଷ କଲା, ମାଣ୍ଡିଆ ଉତ୍ପାଦ ବାହାରିଲା, ବାହାରିଲା ପରେ ତାକୁ ସିଏ ଯଦି ଚାହିଁବ ମାଣ୍ଡିଆକୁ ବିକିବ ବୋଲି ବିକିପାରିବ, କିମ୍ବା ମାଣ୍ଡିଆକୁ ଯଦି ଚୁନା କରିକି ଯଦି ସିଏ ବିକିବ ଚାହିଁବ ବୋଲେ ବି ଆମର ଫ୍ଲୋର ମିଲ୍ ଦିଆହଉଛି ମ୍ୟାଡମ୍ ସବସିଡାଇଜ ପ୍ରାଇସ ରେ। ମାଣ୍ଡିଆ ହଉ, ଆପଣ ଚାଉଳ ଚୁନା ହଉ, ଆପଣଙ୍କର ମକା ଛଡେଇବା ମେସିନ ହଉ, ଏମିତି ସବୁ ଯାକ ମେସିନାରୀ ଯେତିକି ଅଛି ଫାର୍ମ ମେସିନାରୀ ଯାକ ଗୁଡାକ ଆମର ସବସିଡାଇଜ ପ୍ରାଇସ ରେ ଫାର୍ମ ମାନଙ୍କୁ ଦିଆଯାଉଛି। ସେଇଟା ଯଦି ସେମାନେ ଅଧିକନ୍ତୁ ଆଣିକି ବ୍ୟବହାର କରିପାରିବେ ତାହେଲେ ଲାଭବାନ ହେଇପାରିବେ।
1: ହଁ ହଁ ମହିଳା ଆଉ ଯୁବକ ମାନେ ଯଦି ଚାହିଁବେ ତାହେଲେ ଏହି କ୍ଷେତ୍ରରେ କେମିତି ସେମାନଙ୍କ ପାଇଁ ସୁଯୋଗ ରହିଛି?
0: ସର୍ବଦା ମ୍ୟାଡମ୍ ଏଇଟା ଯୋଉ କ୍ୱେଶ୍ଚିନଟା ଏବେ ତ ସରକାରଙ୍କର ଆଭିମୁଖ୍ୟ ହଉଛି ମହିଳା ଆଉ ଯୁବକ ଆଉ ସ୍ୱୟଂ ସହାୟକ ଗୋଷ୍ଠୀ ଯେତିକି ଏମାନଙ୍କୁ ହିଁ ଅଧିକା ଇନଭାଇଟ କରାଯାଉଛି ଯେ ସେମାନେ ଆସନ୍ତୁ। କାହିଁକି ନା ଗ୍ରାମାଞ୍ଚଳରେ ମ୍ୟାଡମ୍ କୌଣସି ଲୋକ ଗୋଟିଏ ଲୋକ ଗୋଟିଏ ଜିନିଷକୁ କୋଉଟା ଗୋଟେ କରିବି ବୋଲିକି ସେମାନେ ସାହସ ଜୁଟେଇ ପାରନ୍ତିନି ବୁଝିଲେ। ତ ସେମାନଙ୍କ ପାଇଁ ବୋଲି କଣ ଗୋଟେ ୟୁନିଟି ହେଇକି ଗୋଟେ ସ୍ୱୟଂ ସହାୟକ ସଂସ୍ଥା ପରାଟା ଯାକ ଆମର ଏସ୍ଏଚ୍ଜି କରିକି ଯଦି କରିବେ ମାନେ ସେମାନେ କରିପାରିବେ। ଆମର ଗ୍ରାମାଞ୍ଚଳରେ ମହିଳାମାନଙ୍କର ବହୁତ ଦକ୍ଷତା ଅଛି, ସେମାନେ ବହୁତ ଜିନିଷ ଜାଣନ୍ତି, କିନ୍ତୁ ଏକା ଏକା କରିବା ପାଇଁ ଟିକେ ପଛଘୁଞ୍ଚା ଦିଅନ୍ତି। ତେଣୁ ସେ ପରିପ୍ରେକ୍ଷୀରେ ଏସ୍ଏଚ୍ଜି କରିକି ଯଦି ସେମାନେ ଯଦି ଗୋଟେ ଗୋଷ୍ଠୀ କଲେ, ଗୋଷ୍ଠୀ ପାଇଁ ବୋଲିକି ମଧ୍ୟ ଲୋନ୍ ର ସବୁ ପ୍ରୋଭିଜନ ଅଛି, ଲୋନ୍ ଆଣିକି ମଧ୍ୟ ସେମାନେ ନିକଟସ୍ଥ ଚାଷୀମାନଙ୍କ ପାଖରୁ କିଛି ଦ୍ରବ୍ୟ କ୍ରୟ କରିକି ତାକୁ ମଧ୍ୟ ସେମାନେ କରିପାରିବେ, କିମ୍ବା ଚାଷୀ ଫ୍ୟାମିଲିରୁ ଯେହେତୁ ସେମାନେ ବିଲଙ୍ଗ କରୁଛନ୍ତି ତାଙ୍କ ଘର ଇଏକୁ ମଧ୍ୟ ସେମାନେ ଚାହିଁଲେ ବ୍ୟବହାର କରିକି ତାକୁ ପ୍ରକ୍ରିୟାକରଣ ଇଏ କରିପାରିବେ। ଆଉ ଏଇ ପ୍ରକ୍ରିୟାକରଣ ମାଧ୍ୟମ ଯଦି ସେମାନେ ଆସୁଛନ୍ତି ତାହେଲେ ଏଇଟା ତାଙ୍କ ପାଇଁ ଲାଭବାନ, ନିହାତି ଲାଭବାନ ହବ।
1: ଆଗାମୀ ଦିନରେ ଏହି କୃଷିଜାତ ପ୍ରକ୍ରିୟାକରଣ କ୍ଷେତ୍ରରେ କେମିତି ସମ୍ଭାବନା ରହିଛି ସାର୍?
0: ଦେଖନ୍ତୁ ସମ୍ଭାବନା ତ ବହୁତ ଅଛି ମ୍ୟାଡମ୍, କାହିଁକି କହିବା ନା ପ୍ରକ୍ରିୟାକରଣ ବୋଲି ଆମର ଯୋଉ ଅଛି ସେଥିରେ କୃଷି ପ୍ରକ୍ରିୟାକରଣ ବୋଲି କହିଲେ ଆପଣଙ୍କର ଗୋଟେ ଶବ୍ଦରେ ପଳଉଛି, କିନ୍ତୁ ୟା ଭିତରେ ବହୁତ ପ୍ରଡକ୍ଟ ଅଛି ନା। ଯେମିତି କୃଷି ବୋଲି କହିଲେ କହିଲେ ଖାଲି ଶସ୍ୟ ଜାତୀୟ ଯାଉଛି, ତା ଜାଗାରେ ହର୍ଟିକଲଚର ଆମର ଯାଉଛି ଆମ୍ବ କିମ୍ବା ଅନ୍ୟାନ୍ୟ ଭେଜିଟେବଲ୍ସ ଯେତିକି ଯାଉଛି ଏସବୁ ଜିନିଷର ଅଛି ପ୍ରକ୍ରିୟାକରଣ। ସବୁଯାକୁ ଯଦି କରିବା ବୋଲି ଏଇଟା ଗୋଟେ ବଡ କନସେପ୍ଟ ହେଇଯାଉଛି, ଆଉ ଅଧିକନ୍ତୁ ୟାର ଉପରେ ଯଦି ପ୍ରଶିକ୍ଷଣ ନେଇକି ଆରମ୍ଭ କରିବେ ଯାହାର ଯାହା ଉପରେ ଦକ୍ଷତା ଅଛି, ଯାହାର ଯାହା ଉପରେ ଆଗ୍ରହ ଅଛି, ସେ ଅନୁସାରେ ଯଦି କରିବେ ବୋଲି ମ୍ୟାଡମ୍ ବହୁତ ସ୍କୋପ ଅଛି।
1: ନୂଆ ଚାଷୀମାନଙ୍କ ପାଇଁ ସାର୍ ଆପଣଙ୍କର ପରାମର୍ଶ କଣ ରହିବ?
0: ନୂଆ ଚାଷୀମାନଙ୍କର ପାଇଁ ମାନେ ଦେଖନ୍ତୁ, ପ୍ରଥମେ ଯଦି ସେମାନେ ଚାଷୀ କ୍ଷୁଦ୍ର ଚାଷୀ କିମ୍ବା ନାମମାତ୍ର ଚାଷୀ ହେଇଥିବେ ତାହେଲେ ତାଙ୍କୁ ମୋର ଗୋଟେ ସନ୍ଦେଶ ଯେ କ୍ଲାଇମେଟ୍ ରେଜିଲିଏନ୍ସ କ୍ରପ୍ କରନ୍ତୁ, ଅର୍ଥ ବର୍ତ୍ତମାନର ଚଳିତ ଜଳବାୟୁ ସମସ୍ୟା ଅଛି, ତ ସେଇ ସମସ୍ୟାକୁ ଆଖି ଆଗରେ ରଖି ଆଗାମୀ ଦିନରେ କଣ କଲେ ହେଇପାରିବ ଦେଖନ୍ତୁ। ଯେମିତି କହିବି କି ଯଦି ସେଟା ନିହାତି ତାଙ୍କର ଜମି ଯୋଡ଼ା ଅଛି, ସେଟା ପାଣି ଜମି ଅଛି, ବହୁତ ପାଣି ରହୁଛି ବୋଲି କହିଲେ ସେଠି ଧାନ ଚଳିବା କିଛି ହବ ନାହିଁ ମ୍ୟାଡମ୍। ଯଦି ସେ ଜାଗାରେ ଯଦି ଟିକେ ପାଣି କମ ରହୁଛି ସେମିତି ଜାଗାରେ ଧାନ ନ କରୁନୁ, ଧାନ ଜାଗାରେ ଅନ୍ୟ କୌଣସି ଜିନିଷ ବି କରିପାରିବା, କିମ୍ବା ଯଦି ଆପଣଙ୍କର ଟିକେ ପାଣି ମଡେଇବାର ସୁବିଧା ଅଛି ବୋରୱେଲ ଫୋରୱେଲ କିମ୍ବା ବନ୍ଧ ଫନ୍ଧ ପୋଖରୀ କିଛି ଗୋଟେ ଅଛି ତାହେଲେ ସେଠି ଆମେ ଦେଖି ଦେଖିକିରି ଭିନ୍ନ ଭିନ୍ନ ପ୍ରକାର ପନିପରିବା କରିପାରିବା, ଡାଲି ଜାତୀୟ ଶସ୍ୟ କରିପାରିବା, ଏମିତି ସବୁ କରିପାରିବା। ମୋର କହିବାର ଏହା ଅର୍ଥ ହଉଛି ଯେ ଦେଖନ୍ତୁ ଲୋକ ସଂଖ୍ୟା ବଢିଯାଉଛି, ଜମିର ପରିମାଣ ସେଇ ସେତିକି ହେଇଛି ବା କମିଯାଇ ଗଲାଣି, ତ ସେଥିପାଇଁ କମ ଜମିରୁ ଆମେ ଅଧିକ ଉତ୍ପାଦ କରିବା ପାଇଁ ବୋଲି ମ୍ୟାଡମ୍ ବର୍ଷ ଯାକ ଜମିକୁ ଭିନ୍ନ ଭିନ୍ନ ଚାଷରେ ନିୟୋଜିତ ରଖିବାକୁ ପଡିବ। ଆମେ ବର୍ଷର ବାର ମାସ ହଉଛି, ଧାନ ଚାଷ ଗୋଟେ କଲେ ଚାରି ମାସ କି ପାଞ୍ଚ ମାସ କରିଦେଲେ ତାପରେ ଆମେ ଯଦି ଶୋଇ ପଡିବା, ଆଉ ସେ ସାତ ମାସ ତ ବେକାର ଗଲା ନା ଜମିଟା। ସେ ଜାଗାରେ ଯଦି ଆମର ଯଦି ଆଉ କିଛି ୱାଟର ସୋର୍ସେସ ର କି ଅଲଗା କିଛି ସୁବିଧା ଅଛି ତାହେଲେ ତାକୁ ଆମେ ପନିପରିବା ଡାଲି ଜାତୀୟ ଶସ୍ୟ କିଛି ବି କରିବା ପାଇଁ ଯଦି କରିବା।

0: ପ୍ରଡକ୍ଟିଭିଟି ବଢିପାରିବ, ଆଉ ପ୍ରଡକ୍ଟିଭିଟି ଯେତେ ବଢିବ ଲୋକଙ୍କର ଆର୍ଥିକ ସ୍ୱଚ୍ଛଳତା ସେତିକି ବଢିପାରିବ ମ୍ୟାଡମ୍, ଏଇଟା ହିଁ ମୋର ମେସେଜ୍।
1: ସାର୍ ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ଏତେ ସମୟ ଆମକୁ ଦେଲେ ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଏତେ ସୁନ୍ଦର ସୁନ୍ଦର ଉପଦେଶ ଦେଲେ ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।
2: ଏ ବଢିଆ କଥା କହିଲେ ବାବୁ, ହେଲେ ଏ ବିଷୟରେ ତ ଆମେ ଜାଣିଲେ ଏବେ ଟିକେ ଗୀତ ବାଜନା ହେଇଯାଉ ପରା, ବଡ ଚିମ୍ରା ଲାଗିଲାଣି ବୈଠକର।

0: ଗୀତଟା ଶୁଣିକିନା ତ ମନଟା ବଢ଼ିଆ ଲାଗିଲା। ହେଲେ ଆମର ବୈଠକ ଘରେ ଯଦି ଚାଷୀ ଭାଇ ଭଉଣୀମାନଙ୍କର ପାଇଁ କିଛି ଗୋଟେ କଥା ଆଣିବାନି, ଚାଷୀ ଭାଇର ମନର କଥା, ହେଲେ କାର୍ଯ୍ୟକ୍ରମଟା ଅଧୁରା ଲାଗିବ କି ନାହିଁ? ହେଲେ କଣ କୁ ଚାଷୀ ଭାଇର ଟିକେ ମନର କଥା ଧରିକି ଆଇଛ କି?
1: ନାଇଁ ନାଇଁ ଆଣିଛି ନା ଆଣିଛି, ଚାଲ ଶୁଣିଦବା।
2: ଭାଇ ନମସ୍କାର।
3: ନମସ୍କାର ନମସ୍କାର।
2: ଭଲ ଅଛନ୍ତି କି?
3: ଆଜ୍ଞା ଭଲ ଅଛି।
2: କେତେ ଦିନକୁ ଆଉ ଥରେ ଚାଷ ଜମିରେ ଏକା ଦେଖା ହେଇଗଲା, ଇଆଡେ ବୁଲିବାକୁ ଆସିଥିଲି ମୁଁ, ହେଡି ଆପଣଙ୍କୁ ଏଠି ଦେଖିଦେଲି। ହେଲେ କଣ ସବୁ ଲଗେଇଛନ୍ତି, ପୁରା ବଡ ବ୍ୟସ୍ତରେ ଜଣା ପଡୁଛନ୍ତି।
3: ହଁ ନାଇଁ ବର୍ତ୍ତମାନ ବିଲରେ ତ ମରିଚ ଆଉ କାକୁଡି ଚାଲିଛି।
2: ହଁ ହଁ ହଁ, ଏ କାକୁଡି ତ ଖରା ଦିନ ବଡ ଖୁସି ପରିବା, ହେଲେ ଭାରୁ ଭାରୁ ଏକା ବିକ୍ରି ହେଇଯାଉଥିବ ନାଇଁ କି? କେମିତି ବାହାରିଲାଣି ଭାଇ, କେତେଥର ବାହାରିଲାଣି, ଆଉ କେତେ ଦିନ ରହିବ, କଣ କେତେ ଲଗେଇଥିଲେ, କେତେ ଲାଭ ହେଲା, ସେ ବିଷୟ ଟିକେ କୁହନ୍ତୁ।
3: ହଁ ନାଇଁ ଏବେ କେବଳ 10ଟା ପ୍ୟାକେଟ ଲଗେଇଥିଲି, 10ଟା ପ୍ୟାକେଟରୁ ସପ୍ତାହକୁ ଆମକୁ ଲଗଭଗ 2 ଥର ତୋଳୁଛୁ। ହେଲେ ଗୋଟେ ରାଉଣ୍ଡ ରେ ଆମକୁ କେତେବେଳେ ତ 14 ଆସୁଛି, କେତେବେଳେ 15 ପ୍ୟାକେଟ ଆସୁଛି, 50 କେଜିଆ ପ୍ୟାକେଟ,
2: 15-14 ପ୍ୟାକେଟ ବାହାରୁଛି।
3: ହଁ
2: କେତେ ବଡ ଜାଗାରେ ଲଗେଇଥିଲେ ଭାଇ?
3: ଏଇଟା ଆପଣଙ୍କୁ ଲାଗିବ 25 ସେଣ୍ଟ ହବ।
2: 25 ସେଣ୍ଟ ଜାଗାରେ କେତେ ଟଙ୍କା ଖର୍ଚ୍ଚ ହେଇଥିଲା ଲଗେଇବା ପାଇଁ ବୋଲି?
3: ହଁ ମଞ୍ଜି 10ଟା ପ୍ୟାକେଟ ମଞ୍ଜି ଆଣିଥିଲୁ, ଆଉ ବାକିଟା ତାର ପାର ଏମିତି ଗୋବର ଖତ ହେଲା ବେଳକୁ ଏମିତି ଲାଗିଯାଇଛି।
2: ହେଲେ ଏବେ ଯେତିକି ବାହାରିଲାଣି ପଇସା, ଯେତିକି ଖର୍ଚ୍ଚ କରିଥିଲେ ଭାରି ପଡିଲାଣି ନା?
3: ଆଜ୍ଞା ଆଜ୍ଞା ହଁ ସବୁ ଭାଇ ପଡିଲା।
2: ଏବେ ତ

0: କାକୁଡି ବାରମାସୀ ପରିବା ହେଇଗଲାଣି, ସବୁବେଳେ କାକୁଡିର ଚାହିଦା ମଧ୍ୟ ବଜାରରେ ରହିଛି, ଖାଲି ଖରାଦିନ ବୋଲି ନାହିଁ। ହେଲେ ଖରାଦିନେ ସେଟା ଟିକେ ଜବର ଚାହିଦା ରହିଯାଉଛି, ଯେହେତୁ ଗୋଟେ ଖରାଦିନିଆ ପରିବା ହିସାବରେ, ଗୋଟେ ଖରାଦିନିଆ ଖାଇବା ପରିବା ହିସାବରେ ଏଇଟା ଚାହିଦା ବଢିଯାଉଛି।
1: ହଁ
0: ଆପଣ
1: ସାର୍,
0: ସୁଯୋଗ ଦେଖିକି ଲଗେଇଥିଲେ ନାଇଁ କି?
1: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
0: ତା ସହିତ ମରିଚ ଲଗେଇଛନ୍ତି, ଆହୁରି
1: ହଁ ମରିଚ ଲଗେଇଛି।
0: ବାହାରିଲାଣି ମରିଚ।
1: ହଁ ମରିଚ ଏବେ ତାର କ୍ରପ୍ସ ଏବେ ହିଁ ମାନେ ସମାନ ଟାଇମ,
0: ମରିଚ ଲଗେଇବାଟା,
1: ନାଇଁ ନାଇଁ ବାହାର ଫଳ ବାହାରୁଛି,
0: ଫଳ ବାହାରିବାଟା କେତେ ବାହାରିବ, କେତେ ଥର ବାହାରିବ?
1: ସେଟା ବି ଆମକୁ ହାର୍ଡଲି ସେ ସପ୍ତାହକୁ 2 ଦିନ ହିଁ ବାହାରୁଛି।
0: ଆଜ୍ଞା, କେତେ ଦିନ ଧରିକି ବାହାରିବ, ସପ୍ତାହକୁ 2 ଦିନ ହିସାବରେ କେତେ ଥର ଟ୍ରିପ୍ରେ ବାହାରିବ?
1: ସେଟା ଲଗଭଗ 2 ମାସ ହେଇଯିବ
0: ଲାଗେ, ହଁ
1: ବାହାରିବ।
0: ହଁ ତାପରେ ଗଛ ଶୁଖିଯିବ।
1: ହଁ ତାପରେ ତା ଇମ୍ୟୁନିଟି ସିଷ୍ଟମ କମିଲା ବୋଲି କହିଲେ ଫଳ ଅଟୋମେଟିକ କମିଯିବ,
0: କମିଯିବ
1: ଗଛ
0: ନାଇଁ,
1: ଯଦି ବୋଲେ ବି ଫଳ ସାନ ହେଇଯିବ।
0: ହଁ ହଁ ହଁ ନାଇଁ, ସେଟା ବି ଠିକ କଥା ଏକା, ଯେହେତୁ ଗଛ ଟିକେ ବୁଢା ହେଇ ଆସିଲା ବେଳକୁ ଫଳ ମଧ୍ୟ କମିଯିବ, ତାପରେ ଗଛ ଉପାଡି ଦେବା କଥା।
1: ହଁ
0: ହେଲେ ବଜାର କେମିତି ଅଛି, ସେଠି ବଜାର କେମିତି କରୁଛନ୍ତି, କୋଉଠି ନେଇକି ଦଉଛନ୍ତି ନା ଆସିକି ଲୋକ ନେଇ ଯାଉଛନ୍ତି, କେମିତି ବ୍ୟବସ୍ଥା ଅଛି?
1: ମାନେ ଲୋକ ବର୍ତ୍ତମାନ ବଜାରରେ ଯୋଉ ଲୋକ ଚାହୁଁଛନ୍ତି ବଜାର ବି ନେଇ ଯାଉଛନ୍ତି, ସେଠି ଏନେ ଲୋକ କେଜି ପିଛା ନେଉଛନ୍ତି। ଖୁସିର କଥା ଯେ କାକୁଡି ମଧ୍ୟ ଆମକୁ କେଜିରେ ନେଲେ ଏଠି। ହଁ କେଜିରେ ନେଲେ
0: ହେଲେ ନୀଳକଣ୍ଠ ଭାଇ, ଆପଣ ଯୋଉ ଚାଷ କରୁଛନ୍ତି, ଆପଣଙ୍କୁ ଦେଖିକି ଗାଁ ଗହଳିର ଲୋକମାନେ ଯୋଉ ଆପଣଙ୍କ ସାଙ୍ଗସାଥି ଅଛନ୍ତି, ସେମିତି କିଛି କରିବା ପାଇଁ ଚାହୁଁଛନ୍ତି ନା ସେମାନେ ଅଲଗା କିଛି ବ୍ୟବସ୍ଥା କରିଛନ୍ତି?
1: ନାଇଁ ଟ୍ରେଡିସନାଲ ସାଥି ଏନେ ଟ୍ରେଡିସନାଲ ହିସାବରେ ସେମାନେ ଏବେ ଆମର ଗାଁ ଲୋକ ବି ସମସ୍ତେ ସେ ସେମ୍ ଚାଷ କଲରା କଣ ହଉଛି ଏନେ କାକୁଡି ମରିଚ କଲରା ତାପରେ ଶିମ୍ବ ଏମିତି ବିଭିନ୍ନ ପ୍ରକାର ଭେରାଇଟି ଚାଷ ବି କରୁଛନ୍ତି। ଆଜ୍ଞା
0: ଭଲ କଥା ଏକା, ଆପଣ ମାନେ ଟ୍ରେଡିସନାଲ ହିସାବରେ ଫଲୋ କରିକି, ମାନେ ଯୋଉ ପାରମ୍ପରିକ କୃଷି ଅଛି ସେଇ ପାରମ୍ପରିକ କୃଷିକୁ ରାସ୍ତା ଦେଖିକି ଆପଣ ଆସୁଛନ୍ତି, ଯେ ସୁବିଧା ହିସାବରେ ସମୟ ଅନୁସାରେ ଆପଣଙ୍କୁ ଫଳ ମଧ୍ୟ ମିଳୁଛି, ଆଉ ଯାହାଦ୍ୱାରା ଆପଣ ଲାଭବାନ ମଧ୍ୟ ହେଉଛନ୍ତି। ହେଲେ ପାଣିର ତ ସମସ୍ୟା ଟିକେ ରହୁଥିବ, କାକୁଡିକୁ ପାଣି କେମିତି ଦଉଛନ୍ତି ଭାଇ? କାକୁଡିକୁ କଣ ଅଧିକା ପାଣି ଲାଗେ କି?
1: କାକୁଡି ତ ଭଉଣୀ ସେ ଯେମିତି ପାଣି ଆଣୁଛ ତାକୁ ମଧ୍ୟ ପାଣି ହିଁ ଦରକାର। ଆମେ ଖାଇବାକୁ ଯେତେ ପାଣି ବାହାରିବ ତାକୁ ସେତିକି ହିଁ ପାଣି ଦେଲେ ହିଁ ସିଏ ବାହାରେ
0: ଆଚ୍ଛା, ହଁ
1: ସେ ହିସାବରେ ସେ ତାକୁ ଆମକୁ ବେଶୀ ଖରା ମାନେ ଆଜିକାଲି ଯୋଉ ଖରା ହଉଛି 10 ଦିନକୁ କମ୍ପଲସରି ଗୋଟେ ଥର, 10 ଦିନ 12 ଦିନ ଭିତରେ ଗୋଟେ ଥର ପାଣି ଦେବାକୁ ପଡୁଛି ଆମକୁ।
0: ଆଚ୍ଛା,
1: ଆଉ
0: ପାଣି ମାନେ ଅଲଗାରେ, ନହେଲେ ପ୍ରତିଦିନ ତ ଦବାକୁ ପଡୁଥିବ?
1: ନାଇଁ ପ୍ରତିଦିନ ତ ଦଉନୁ, ସପ୍ତାହକୁ ମାନେ ଆମକୁ ମାସ ମାସକୁ 3 ଥର 4 ଥର ଲାଗିଯିବ ଯାଉଛି ଆଉ।
0: କେମିତି ପାଣିର ବ୍ୟବସ୍ଥା ଅଛି, ମୋଟର ଲଗେଇକି ଦଉଛନ୍ତି?
1: ହଁ ମୋଟର ମାନେ ଆମର ଡିଜେଲ ପମ୍ପ ଅଛି ଆମ ମାନଙ୍କୁ,
0: ଆଚ୍ଛା, ହଁ ହଁ ହଁ
1: ଡିଜେଲ ପମ୍ପ ଅଛି ସୋଲାର ଏନେ ଆମ ସୋଲାର ବୋଲୁଛି ଆମର କେତେ ଆମର ଅଲଗା ଚାଷୀକୁ ଲିଫ୍ଟ ଇରିଗେସନ ମଧ୍ୟ ଅଛି ଯାହା କରୁଛନ୍ତି। ମାତ୍ର ମୁଁ ମୋର ସୁବିଧା ଯେ ଡିଜେଲ ପମ୍ପ ମୋର ଅଛି ତ କରୁଛି।
0: ଆପଣଙ୍କୁ ସୁବିଧା ହଉଛି। ତେବେ ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କାମ କରୁଥିଲେ, ଆପଣଙ୍କୁ ମାନେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଦ୍ୱିପଦ କଥା ହେବା ପାଇଁ ମୁଁ ଆପଣଙ୍କୁ କହିଲି, ଏବଂ ଆପଣ ଆପଣ କଥା ହେଲେ ମଧ୍ୟ, ଯାହାଦ୍ୱାରା କି ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଶୁଣିକି ଖୁସି ମଧ୍ୟ ହେବେ।
1: ଆଜ୍ଞା
0: ରହିଲି ଭାଇ, ନମସ୍କାର,
1: ନମସ୍କାର,
0: ବହୁତ ବହୁତ ଧନ୍ୟବାଦ ମଧ୍ୟ,
1: ନମସ୍କାର।
2: ନମସ୍କାର। ଓହ, ଏ ଚାଷୀ ଭାଇର ମନର କଥା ଶୁଣିକି ନା ବଢିଆ ଲାଗିଲା, ହେଲେ ବେଳ ତ ଗଡିଗଲାଣି, ରାତି ହେଇଗଲାଣି, ଯିବାକୁ ପଡିବ, କଣ ବୋଲୁଛ?
0: ନାଇଁ ବୈଠକ ଘରକୁ ଏଠି ରଖିବା ଆଉ ବାହାରିବା କାହିଁକି ବୋଲି କହିଲେ, ଯଦି ଆମେ ବେଳାବେଳି ବାହାରିବା ନାହିଁ ବୋଲେ ଅନ୍ଧାର ହେଇଗଲାଣି, ଇଆଡ଼େ ସକାଳୁ ଆଉ ଥରେ ଜମିରେ ଯାଇକି ହାଜର ହେବାକୁ ପଡିବ। ହେଲେ କଣ କହୁଛ, ଯିବା ନା ପଳେଇବା?
2: ହଁ ହଁ ଚାଲ ଚାଲ
0: ଚାଲ ବାହାର ହେଲେ।

ପ୍ରଚାର କଲୁ କୃଷି ଓ କୃଷକ। ଉପସ୍ଥାପନାରେ ଥିଲେ ନିବେଦିତା ପଣ୍ଡା ଏବଂ ଶିଳ୍ପା ରଥ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ କେତୋଟି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଦିନ ଯାଏ ଚିହ୍ନ ରୁହେ, କିଛି ସୁର ଏମିତି ବି ରହିଯାଏ ଯାହା ଆମ ପାଖରେ ସୁନ୍ଦର ସଜଳ ସ୍ମୃତିଟିଏ ହୋଇ ରହିଯାଏ। ଗତଦିନର ଏମିତି କିଛି ଅପାସରା ସୁର ଆଉ ଗୀତ ଯାହାକି ଆମ ଅବଚେତନ ମନରେ ରହିଯାଇଥାଏ, ଯାହାକୁ ଆମେ ବେଳେବେଳେ ଦୋହରାଇଥାଉ, ଗୁଣୁଗୁଣେଇଥାଉ। କିଛି ଗୀତ ସବୁକାଳେ ସବୁଜ, ଆପଣ ଯେଉଁଭଳି ଭାବନାରେ ବି ଥାଆନ୍ତୁ ନା କାହିଁକି, ଗୀତଟିଏ ଶୁଣିଦେଲେ ଆପଣଙ୍କୁ ଫେରିଯିବାକୁ ହୁଏ କାହିଁ କେଉଁ ଦୂର ଅତୀତକୁ ବା ଘଟିଯାଇଥିବା କିଛି ଘଟଣାର ପ୍ରଭାବ ଭିତରକୁ। ମନ ଯେମିତି ସତେଜ ହୋଇଯାଏ, ଅବା ବେଳେବେଳେ ବିଷାଦର ଗୋଟିଏ ସୁନ୍ଦର ଭାବନା ବି ମନକୁ ଆସିଯାଏ ଯେ ଏହି ସମୟରେ ଏମିତି ଘଟଣାଟିଏ ଘଟିଥିଲା ଯେଉଁ ସମୟରେ ଏହି ଗୀତଟି ମୋର ବାଜୁଥିଲା। ସେମିତି କିଛି ଅପାସରା ଗୀତକୁ ନେଇ ଚିର ସବୁଜ, ପ୍ରଥମେ ଦିଲ୍ ଅପ୍ନା ଅର୍ ପ୍ରୀତ୍ ପରାଇ, ଏହି ଚଳଚ୍ଚିତ୍ରରେ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଶୁଣନ୍ତୁ ଗୋଟିଏ ସୁନ୍ଦର ଗୀତ।

ପ୍ରଚାର କଲୁ ପୁରାତନ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିର ସବୁଜ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ବସନ୍ତ କୁମାର ଦାସ ଏବଂ କ୍ଷମା ଚାହୁଁଛି ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତଗୁଡ଼ିକ ରଚନା କରିଛନ୍ତି ବସନ୍ତ କୁମାର ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ।

ଶିଳ୍ପୀ ଥିଲେ ଲକ୍ଷ୍ମୀନାରାୟଣ ବେହେରା। ଏଥର ବସନ୍ତ କୁମାର ଦାସଙ୍କ ଅନ୍ୟ ଏକ ଗୀତ, ଧୀରେନ୍ ମୋହନ ପଟ୍ଟନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ସୁନନ୍ଦା ସାମନ୍ତରାୟ।

ମୂର୍ଚ୍ଛନା କାର୍ଯ୍ୟକ୍ରମର ଶେଷରେ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ବସନ୍ତ କୁମାର ଦାସଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଧୀରେନ୍ ମୋହନ ପଟ୍ଟନାୟକ।

0: ପ୍ରଚାର କଲୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତ କୁମାର ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ଧୀରେନ୍ ମୋହନ ପଟ୍ଟନାୟକ। ଆକାଶବାଣୀ ଜୟପୁର।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଉଲ୍ଲାସ ବାପଟଙ୍କ ପରିବେଷିତ ସନ୍ତୁର ବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ରାଗେଶ୍ରୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meters ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 9:30 15 ସେକେଣ୍ଡ। ପ୍ରଚାର କରୁଛୁ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। ପ୍ରଥମେ ଇବ୍ରାହିମ୍ ଆସ୍କଙ୍କ ଗୀତ, ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ତଲତାଜିଜ୍।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏଥର ଅରୁଣ ଭୈରବଙ୍କ

ପ୍ରଚାର କଲୁ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ କେତୋଟି ଆଞ୍ଚଳିକ ଗୀତ, ସମ୍ବଲପୁରୀ ଗୀତ, କଳାହାଣ୍ଡି ଏବଂ ଝୁମର ଗୀତ। ପ୍ରଥମେ ଆସନ୍ତୁ ଶୁଣିବା ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀ ହେଲେ ଭାରତୀ ରୟ, ଗୀତ ଯୁଧିଷ୍ଠିର ମେହେର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏଥର କଳାହାଣ୍ଡି ଅଞ୍ଚଳର ଲୋକଗୀତ ଶୁଣନ୍ତୁ। ଶିଳ୍ପୀ ହେଲେ କ୍ଷିତିରାମ ସାହୁ ଏବଂ ସାଥୀ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର ଶୁଣନ୍ତୁ ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀ ମହମ୍ମଦ ଇକବାଲ ଏବଂ ମାଳତୀ ପତି, ଗୀତ ରଚନା ପ୍ରମୋଦ କୁମାର ମିଶ୍ରା।

ଆପଣ ଶୁଣୁଛନ୍ତି ଆଞ୍ଚଳିକ ଲୋକଗୀତ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଝୁମର ଏବଂ କଳାହାଣ୍ଡି ଅଞ୍ଚଳର ଗୀତ। ଏଥର ଶୁଣନ୍ତୁ ଝୁମର, ଶିଳ୍ପୀ ହେଲେ ସୁଭାଷ ଚନ୍ଦ୍ର ପାତ୍ର।

ପ୍ରଚାରକୁଲୁ ଆଞ୍ଚଳିକ ଲୋକଗୀତ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଝୁମର ଏବଂ କଳାହାଣ୍ଡି ଅଞ୍ଚଳର ଲୋକଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 10:30। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏଥିରେ ଶୁଣନ୍ତୁ ଏକକ ଗୀତିକାର ଇରଶାଦ କାମେଲିଙ୍କ ଗୀତରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ମୌସମ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଶାହିଦ ମାଲ୍ୟା। ଇରଶାଦ କାମିଲିଙ୍କ ଗୀତ, ସଙ୍ଗୀତ ପ୍ରୀତମ୍।

ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ମୋହିତ ଚୌହାନ, ଇର୍ଶାଦ କାମିଲଙ୍କ ଗୀତ, ସଙ୍ଗୀତ ପ୍ରୀତମ୍।

ଲଭ୍ ଆଜକାଲ୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାନ୍, ଇରଶାଦ କାମିଲିଙ୍କ ଗୀତ, ସଙ୍ଗୀତ ପ୍ରୀତମ୍।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଆପଣ ଶୁଣୁଛନ୍ତି ଏକକ ଗୀତିକାର ଇରଶାଦ କାମିଲିଙ୍କ ଗୀତ ରଚନାରୁ କେତୋଟି ଗୀତ। ଏଥର ଚଳଚ୍ଚିତ୍ର ଆକ୍ସନ ରିପ୍ଲେ, ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ, ଇରଶାଦ କାମିଲିଙ୍କ ଗୀତ, ସଙ୍ଗୀତ ପ୍ରୀତମ।

ରାତି 10:30ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ। ପୁଣିଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53। ଆଜି ପାଇଁ ବିଦାୟ ଚାହୁଁଛୁ। ଶୁଭରାତ୍ରି। ଜୟ ହିନ୍ଦ୍।